ଆପଣଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 198.3 meter ତଥା 1584 kHz ଯୋଗେ ଏବଂ FM ବ୍ୟାଣ୍ଡରେ 100.1 MHz ଯୋଗେ।

ମାଗୁ ନାହିଁ କିଛି ମୁଁ ଆଉ, ମାଗୁଛି ହେ ପ୍ରଭୁ ଏତିକି ହେଉ, କରୁଣା ପାରିଧି କରୁଣା କଡ଼ାରୁ କାଣି ଯିଏ ହେଲେ ମଭାଲେ ଥାଉ, ପଦ ସେବା ବ୍ରତରେ ରତ ଅବିରତ ରହୁ ମୋହରି ଜିତ। ନୈବେଦ୍ୟର ପ୍ରଥମ ଭକ୍ତି ପୁଷ୍ପାଞ୍ଜଳି, କଣ୍ଠଶିଳ୍ପୀ ମନୋରଞ୍ଜନ ପୃଷ୍ଟି, ଶିଳ୍ପୀଙ୍କ କଣ୍ଠରେ ଆର୍ତ୍ତ ଦାସଙ୍କ ଗୀତ ରଚନା।

ତୋ କଳା ମୁହଁରୁ କଳା ଟିକେ ପୋଛି ପାଇଛି ମୁଁ ଯେଉଁ କଳା, ଯେତେ ମୁଁ ପାଇଛି ଏଇ ଗୀତ ଲେଖା, ଏଇ ମୋର ଗୀତ ବୋଲା। ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଗୀତ ମହମ୍ମଦ ସିକନ୍ଦର ଆଲମଙ୍କ କଣ୍ଠରେ ଶୁଣନ୍ତୁ ତପନ ପଟ୍ଟନାୟକଙ୍କ ଗୀତ ରଚନା।

ତୁମ ବିନା ତାରିବାକୁ ନାହିଁ କେହି ଆନ, ପତିତପାବନ ତୁମେ କରୁଣା ନିଧାନ। ଏଥର ଶିଳ୍ପୀ ଭାନୁମତୀ ସାହୁ, ଶିଳ୍ପୀଙ୍କ କଣ୍ଠରେ ମଧୁସୂଦନ ରାଓଙ୍କ ଗୀତ ରଚନା।

ଆଜି ପାଇଁ ଏଠି ଶେଷ ହେଲା ଭାବଭକ୍ତିର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀ ଥିଲେ ମନୋରଞ୍ଜନ ପୃଷ୍ଟି, ମହମ୍ମଦ ସିକନ୍ଦର ଆଲାମ, ଭାନୁମତୀ ସାହୁ, ରାଜକିଶୋର ଦାସ ଏବଂ ସୁ

ଗୀତ ରଚନା କରିଥିଲେ ଆର୍ତ୍ତ ଦାସ, ତପନ ପଟ୍ଟନାୟକ ଏବଂ ମଧୁସୂଦନ ରାଓ। ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 199.3 ମିଟର ତଥା 1584 କିଲୋହର୍ଜ ଯୋଗେ ଏବଂ FM ବ୍ୟାଣ୍ଡରେ 100.1 MHz ଯୋଗେ।

ଆକାଶବାଣୀ କେନ୍ଦୁଝର ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆପଣମାନଙ୍କୁ ନମସ୍କାର ଶ୍ରୋତା ବନ୍ଧୁ। ଘରେ ପିଲାଟିଏ ଜନ୍ମ ନେଲେ ସମସ୍ତଙ୍କର ଆନନ୍ଦ, ଠାକୁରଙ୍କ ପାଖରେ ଭୋଗ ଲଗାଉ, କୃତଜ୍ଞତାରେ ନଇଁ ପଡ଼ୁ, ଆଉ ବାପା ମାଆଙ୍କର ଖୁସିର ତ ସୀମା ରହେ ନାହିଁ। ପିଲାର ମୁହଁକୁ ଚାହିଁ ବାପା ମାଆ କେଜାଣି କେତେ ଯେ ସପନ ଦେଖି ବସନ୍ତି ତା'ର ହିସାବ ନାହିଁ। ମୋ ପିଲା କାଲି ବଡ଼ ହେବ, ଏମିତି ପାଠ ପଢ଼ିବ, ଏତେ ପଇସା କମେଇବ, ନାଁ କରିବ, ଏମିତି କେତେ କ'ଣ। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଲାଟିଏ କେମିତି ଭଲ ମଣିଷ ହେବ। ଏହି ଭଲ ମଣିଷ ହେବା ପାଇଁ ଯାହା ନିହାତି ଲୋଡ଼ା ତାହା ହେଲା ସୁନ୍ଦର ପରିବେଶ। ତେଣୁ ପରିବାରର ପ୍ରତ୍ୟେକ ସଦସ୍ୟ, ବିଶେଷ କରି ମାଆ ବାପା, ଏଥିପ୍ରତି ଅଧିକ ଯତ୍ନଶୀଳ ହେବା ଉଚିତ ନୁହେଁ କି? ପିଲାଙ୍କୁ ଏଭଳି କଥା ଦେଖାଇବା ଓ ଶିଖାଇବା ଉଚିତ ଯାହା ତା'ର ଚରିତ୍ର ଓ ଭବିଷ୍ୟତକୁ ଶୁଦ୍ଧ କରିବା ସହ ତାହାର ଚଳଣି, ପରମ୍ପରା ଓ ସଂସ୍କୃତିର ମଧ୍ୟ ସମ୍ମାନ ରଖିବ। ଏହି ସମ୍ବନ୍ଧରେ କାହାଣୀଟିଏ। ଥରେ ଜଣେ ରାଜା ଶିକାର ପାଇଁ ଜଙ୍ଗଲକୁ ଗଲେ। ଦିନ ଯାଇ ସଞ୍ଜ ନଇଁଲା, ହେଲେ ଶିକାର କିଛି ପାଇଲେ ନାହିଁ। ବିଫଳ ମନରଥ ହୋଇ ରାଜପ୍ରସାଦକୁ ଆସୁଥିବା ବେଳେ ଗୋଟିଏ ଗଛ କୋରଡ଼ରେ ଦୁଇଟି ଶୁଆ ଛୁଆଙ୍କୁ ପାଇଲେ। ଏ ଶୁଆ ଦୁହିଁଙ୍କର ଲାଳନ ପାଳନ କଥା ଭାବିଲା ବେଳେ ଦେଖିଲେ ଜଣେ ସାଧୁ ମହାତ୍ମା ଓ ଜଣେ ବ୍ୟାଧକୁ। ଏ ଦୁଇ ଜଣଙ୍କୁ ଶୁଆ ଦୁଇଟି ଦେଇ ରାଜା ଫେରିଲେ। ଏହା ଭିତରେ 6 ମାସ ବିତିଗଲା। ରାଜା ଦିନେ କୌତୁହଳବଶତଃ ହୋଇ ଭାବିଲେ ସେ ଶୁଆ ଦୁଇଙ୍କର କଥା, କେମିତି ଅଛନ୍ତି ଦେଖିବା ପାଇଁ ରାଜା ବାହାରିଲେ। ସାଧୁ ମହାତ୍ମାଙ୍କର ଆଶ୍ରମରେ ପାଳିତ ଶୁଆ ରାଜାଙ୍କୁ ଦୂରରୁ ଦେଖିବା ମାତ୍ରେ ଅତିଥି ଦେବତା ଜ୍ଞାନ କରି ଉଚ୍ଚ ସ୍ୱରରେ କହିଲା, ସ୍ୱାଗତମ୍ ରାଧେ ରାଧେ। ବଡ଼ ଆନନ୍ଦିତ ହୋଇଗଲେ ରାଜା। ବାଃ, କେଡ଼େ ସୁନ୍ଦର କଥା ଶିଖିଛି ମ! ଆହୁରି କୌତୁହଳ ଜାତ ହେଲା ଅନ୍ୟ ଶୁଆଟିକୁ ଦେଖିବା ପାଇଁ। ଶିକାରୀର ଘରେ ଯାଇ ପହଞ୍ଚନ୍ତେ ସେଠାରେ ପାଳିତ ଶୁଆ କଟୁବଚନ କହିବା ଆରମ୍ଭ କଲା, ଦୂର ଦୂର ପଳା ପଳା। ବଡ଼ ଖରାପ ଲାଗିଲା ରାଜାଙ୍କୁ, ଆଶ୍ଚର୍ଯ୍ୟ ବି ହେଲେ। ଆରେ, ଗୋଟିଏ ଜାଗାରୁ ଗୋଟିଏ ଦିନ ଗୋଟିଏ ପ୍ରକାର ଦୁଇଟି ଶୁଆ ଆଣିଲି, ହେଲେ ସେମାନଙ୍କ ପ୍ରକୃତି ପୁରା ଅଲଗା। ଏହାର କାରଣ ଜାଣିବା ନିମନ୍ତେ ଆଶ୍ରମରେ ଥିବା ମହାତ୍ମାଙ୍କ ଶରଣାପନ୍ନ ହେଲେ। ସାଧୁ ରାଜାଙ୍କୁ ବୁଝାଇଲେ, ହେ ରାଜନ୍, ଏହାର ନାମ ହେଉଛି ସଙ୍ଗଦୋଷ। ଗୋଟିଏ ଶୁଆ ବ୍ୟାଧ ଘରେ ବଢ଼ିଲା, ତା'ର ପାଠ ପଢ଼ିଲା, ତେଣୁ ସେହିପରି କହିଲା। ଆଉ ଗୋଟିଏ ଗୁରୁକୂଳରେ ରହିଲା, ସେହି ପାଣି ପବନ ପରିବେଶ ପାଇଲା, ତେଣୁ ରାଧେ ରାଧେ କହିଲା। ହଁ ଶ୍ରୋତା ବନ୍ଧୁ, ଏହି ପରିବେଶ ବା ସଙ୍ଗର ପ୍ରଭାବ ହିଁ ସବୁଠାରୁ ବେଶୀ ଦାୟୀ। ଏବେ ବହୁତ ବଡ଼ ଘରର ପିଲାମାନେ ପରିବେଶ ଅଭାବରୁ, ସଙ୍ଗ ଦୋଷରୁ ଅବାଟରେ ପାଦ ଦେଉଛନ୍ତି, ଯାହା ପିତାମାତାଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ମହାଭାରତକୁ ଦେଖୁନାହାନ୍ତି? ମହାଭାରତରେ ଦୁଇଟି ବଳିଷ୍ଠ ଚରିତ୍ର ହେଉଛନ୍ତି କର୍ଣ୍ଣ ଆଉ ଅର୍ଜୁନ। କର୍ଣ୍ଣ ସବୁ ଗୁଣରେ, ରୂପରେ, ଦାନରେ, ସେବାରେ, ବୀରତାରେ ଅର୍ଜୁନଙ୍କ ଠାରୁ ଆଗୁଆ ଥିଲେ ଓ ଅର୍ଜୁନ ଏ ସବୁଥିରେ ଦୁର୍ବଳ। କିନ୍ତୁ ଫଳ ହେଲା କ'ଣ? କର୍ଣ୍ଣଙ୍କର ହେଲା ଦୁଃଖଦ ମୃତ୍ୟୁ, ଆଉ ଅର୍ଜୁନ ହେଲେ ବିଶ୍ୱବିଜୟୀ। କାରଣ ରାତି ପାହିଲେ କର୍ଣ୍ଣ ଯାହା ସହ ବସାଉଠା କରୁଥିଲେ ସେମାନେ ହେଲେ ଶକୁନି, ଦୁର୍ଯ୍ୟୋଧନ, ଦୁଃଶାସନ ପରି ଚରିତ୍ର, ଯେଉଁମାନଙ୍କର କାମ ହେଉଛି ଅନ୍ୟର କ୍ଷତି କରିବା। ଆଉ ଅର୍ଜୁନ ଶୟନେ ସପନେ ଜାଗରଣେ ଯାହାର ପାଦପଦ୍ମକୁ ଭରସା କରିଥିଲେ ସେ ହେଉଛନ୍ତି ବିଶ୍ୱନିୟନ୍ତା ଭଗବାନ। ତେଣୁ କର୍ଣ୍ଣର ପରିବେଶ ତାଙ୍କୁ ଅଭାଗା କଲା, ଆଉ ଅର୍ଜୁନଙ୍କୁ ଭାଗ୍ୟବାନ କଲା। ତେବେ ଏ ପରିବେଶକୁ ସଜାଡ଼ିବା କେମିତି? ଶ୍ରୋତାବନ୍ଧୁ, ଯେତେ ଭଲ କାମ କରୁଛନ୍ତି, ଯଥା ଦରିଦ୍ରକୁ ସାହାଯ୍ୟ ଦେଉଛନ୍ତି, ରୋଗୀର ସେବା କରୁଛନ୍ତି, ଈଶ୍ୱର ଆରାଧନା କରୁଛନ୍ତି, ଏ ସବୁ କାମ

ପିଲାମାନଙ୍କୁ ଦେଖାନ୍ତୁ ଓ ଶିଖାନ୍ତୁ। ଆଉ ଯଦି କିଛି ମନ୍ଦ କାମ କରୁଛନ୍ତି, ଯଥା ନିଶାପାଣି ଖାଉଛନ୍ତି, କାହାକୁ ସମାଲୋଚନା କରୁଛନ୍ତି, କାହାକୁ ଗାଳି ଦେଉଛନ୍ତି, ଏସବୁ ଯେତେ ସମ୍ଭବ ପିଲାଙ୍କ ଠାରୁ ଦୂରେଇ ରଖନ୍ତୁ। ବାହାର ପରିବେଶ ସିନା ଖରାପ ହୋଇଯାଇଛି ବୋଲି ଆମେ କହୁଛେ, ହେଲେ ଘରେ ତ ଅନ୍ତତଃ ଆମେ ଏକ ଭଲ ପରିବେଶ ଆମ ପିଲାକୁ ଦେଇପାରିବା। ନହେଲେ କାଲି ସକାଳେ ଆମ ପିଲା ଯଦି ଅବାଟରେ ପାଦ ଦିଏ, ତେବେ ବାପା ମା ଆଗେ ନିଜକୁ କ୍ଷମା କରିପାରିବେ ତ? ତେଣୁ ପିତାମାତାଙ୍କର ଆଚରଣ, ଉଚ୍ଚାରଣ, ଆଦର୍ଶ, ବୁଝାମଣା ଏସବୁ ପ୍ରଥମେ ସୁନ୍ଦର ହେବା ଉଚିତ ନୁହେଁ କି? କାରଣ ମାଠିଆ ବଙ୍କା ହେଲେ ଦୋଷ ମାଠିଆର ନୁହେଁ, କୁମ୍ଭାରର। ଏକ ଅନୁକୂଳ ପରିବେଶରେ ଯଦି ମଞ୍ଜିଟିଏ ଗଛ ହୋଇ ଫୁଲ ଫଳ ଦେଇପାରୁଛି, ମଣିଷ ରୂପୀ ଗଛ ସଫଳ ହେବନି କାହିଁକି? ତେଣୁ ଚେଷ୍ଟା କରିବା ଆମକୁ ବ୍ୟାଧର ପରିବେଶ ନୁହେଁ, ସର୍ବଦା ସାଧୁ ମହାତ୍ମାଙ୍କ ପରିବେଶ ମିଳୁ ଓ ଆମ ଓଠରୁ ସବୁବେଳେ ଝରି ପଡ଼ୁ ସେ ମନଜ୍ଞ ସଙ୍ଗୀତ, କୁଟ କପଟ ସ୍ୱଭାବ ଯାହାର ତାକୁ ଦୂର ମୁଁ କରଇ ଜୁହାର, ମୋତେ ନ ମିଶାଅ ତାଙ୍କ ସାଥିରେ ସଦାର।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ଶାରଦା ପ୍ରସାଦ କର, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 33ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ ମାତୃଗର୍ଭରେ ଥିଲି ଋଷିପୁତ୍ରଙ୍କ ଠାରୁ ସାପ ପାଇ ମୃତ୍ୟୁ ସମୟରେ ପୁଣି ଥରେ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କଲେ। ଶ୍ରୀକୃଷ୍ଣ ପୃଥିବୀ ଛାଡ଼ିଲା ପରେ କଳିର ରାଜୁତି ଆରମ୍ଭ ହେଲା। ସୁତ ଋଷି ମୁନିମାନଙ୍କୁ କହିଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 33ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, କୃଷ୍ଣଚନ୍ଦ୍ର ରାୟ ଏବଂ ଶୈଳଭମ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲଚନ୍ଦ୍ର ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ, ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଶୋଷକ ପୋକ ଯଥା ଜଉ ପୋକ ଓ ପତ୍ରଙ୍କୁଣୀ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ଓ ଫେନୋପାଇରକ୍ସିମେଟ୍ର ମିଳିତ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳା ମାଛିକୁ ନିୟନ୍ତ୍ରଣ କରନ୍ତୁ। ଗଛ 2ରୁ 3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8ରୁ 10ଟି ହଳଦିଆ ଅଠାଯୁକ୍ତ ଜନ୍ତା ବସନ୍ତୁ। ଶୁଖିଲା ପାଗ ଦେଖି ଏକର ପ୍ରତି 40 ଗ୍ରାମ ଥାଓମେଥୋକ୍ସାମ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳ ମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛିର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼ ଓ 8 ମିଲିଲିଟର ମାଲାଥିଅନ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ 1 ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ ଛୋଟ ସଢ଼େଇ କିମ୍ବା ମାଟିରେ କିମ୍ବା ପ୍ଲାଷ୍ଟିକ୍ ଉପରେ ରଖି ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ଆସି ସେଥିରେ ପଡ଼ି ମରିଯିବେ। ପବନରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ବର୍ତ୍ତମାନ ତାପମାତ୍ରା ବୃଦ୍ଧି ହେତୁ ଆମ୍ବ ଗଛରେ ଫଳବିନ୍ଧା ପୋକ ଦେଖାଦେଇପାରେ। ଏଥିପାଇଁ 5 ମିଲିଗ୍ରାମ ଆଜା ଡିରେକ୍ଟିନ୍ 1500 PPMକୁ ପ୍ରତି 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ନିୟନ୍ତ୍ରଣ ପାଇଁ 1 ମିଲିଗ୍ରାମ ଲାମ୍ବଡ଼ା ସାଇହେଲୋଥ୍ରିନ୍ 5% ECକୁ ପ୍ରତି 1 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନୋକାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। ଶୁଖିଲା ପାଗ ଦେଖି 10 ଲିଟର ପାଣିରେ କ୍ଲୋରାଟ୍ରାନିଲିପ୍ରୋଲ 18.5% AC 4 ମିଲିଲିଟର କିମ୍ବା ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 4 ଗ୍ରାମ ମିଶାଇ ପତ୍ରରେ ସିଞ୍ଚନ କରନ୍ତୁ। ଏହି ସମୟରେ ଗାଈଗୋରୁମାନଙ୍କୁ ପରିଷ୍କାର ଏବଂ ଦରକାର ଅନୁଯାୟୀ ପାଣି ଦିଅନ୍ତୁ। ସକାଳ ଏବଂ ସନ୍ଧ୍ୟା ସମୟରେ ଘାସ ଚରିବା ପାଇଁ ଦିଅନ୍ତୁ। ଦିନରେ 2ଥର ଗାଧୋଇ ଦିଅନ୍ତୁ। ଦିନ ସମୟରେ ଓଦା ଝୋଟ ବସ୍ତାକୁ ଝରକା ଏବଂ କବାଟରେ ଲଗାନ୍ତୁ। ଭଲ ବାୟୁ ଚଳାଚଳ ପାଇଁ ପଙ୍ଖା ଲଗାନ୍ତୁ। ସକାଳ ସମୟରେ କମ୍ ଖୁଆନ୍ତୁ ଏବଂ ସନ୍ଧ୍ୟା ସମୟରେ ସେମାନଙ୍କୁ ଅଧିକ ଖୁଆନ୍ତୁ। ଖରାଦାଉରୁ ରକ୍ଷା କରିବା ପାଇଁ କୁକୁଡ଼ା ଓ ବତକ ଘର ତିଆରି କଲାବେଳେ ଧ୍ୟାନ ଦେବେ ଯେପରି ଘର ଭିତରକୁ ସିଧା ଖରା ପଡ଼ୁନଥିବ, ମୁକ୍ତ ବାୟୁ ଚଳାଚଳ କରୁଥିବ। ଦିନବେଳା କୁକୁଡ଼ା ଘରେ ପାଣି ସିଞ୍ଚନ କରନ୍ତୁ। କୁକୁଡ଼ା ଓ ବତକମାନଙ୍କ ଉପରେ ପାଣି ସିଞ୍ଚନ କରନ୍ତୁ, କିନ୍ତୁ ଧ୍ୟାନ ଦିଅନ୍ତୁ ଲିଟର ଯେମିତି ବେଶୀ ଓଦା ନ ହୁଏ। ଓଦା ଅଖକୁ କୁକୁଡ଼ା ଓ ବତକ ଘର ଚାରିପଟେ ଢାଙ୍କି ଦେଲେ ଘର ଥଣ୍ଡା ରହିଥାଏ। ସିମେଣ୍ଟ ଓ କଂକ୍ରିଟ ଯୁକ୍ତ ଛାତ ଘରେ ଛେଳି ଓ ମେଣ୍ଢା ରଖୁଥିବା ଚାଷୀମାନେ ଛାତ ଉପରେ ନଡ଼ା ପକାନ୍ତୁ ଏବଂ ଛାତରେ ଧଳା ରଙ୍ଗ ଦିଅନ୍ତୁ। ସମ୍ଭବ ହେଲେ ଛାତକୁ ଅସ୍ଥାୟୀ ସିଲିଂ କରନ୍ତୁ। ଦିନ 10ଟାରୁ 4ଟା ପର୍ଯ୍ୟନ୍ତ ଛେଳି ଓ ମେଣ୍ଢାମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ।
0: ଶୁଣିଲେ କୃଷି ସୂଚନା। ଏଥିରେ ଶୁଣନ୍ତୁ

ସକାଳ 7:25 ପ୍ରଚାର କରିବୁ ଭକ୍ତିଗୀତ। ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ଜୁଆଙ୍ଗ ଗୀତ। ସକାଳ 7:30 ପରିବେଷଣ କରିବେ ଫକୀର ଜୁଆଙ୍ଗ ଏବଂ ସାଥୀ କଳାକାର। କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ସକାଳ 8:30। ପୂର୍ବାହ୍ନ 10:02 ରହିଛି କାର୍ଯ୍ୟକ୍ରମ ଗୀତାଞ୍ଜଳି। ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1282 ଭାଗ ଶୁଣିପାରିବେ ପୂର୍ବାହ୍ନ 10:30। ଦିନ 1:20 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5ଟାରେ ସନ୍ଧ୍ୟା 5:30 ପ୍ରଚାର କରିବ କାର୍ଯ୍ୟକ୍ରମ ଯୁବବାଣୀ। ଆଦିବାସୀ ଗୀତକ୍ରମରେ ଶୁଣିବେ ଜୁଆଙ୍ଗ ଗୀତ। ବନସୁରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02 ପରିବେଷଣ କରିବେ ଗୋପ ଜୁଆଙ୍ଗ ଏବଂ ସାଥୀ କଳାକାର। ରାମଚରିତ ମାନସ ସନ୍ଧ୍ୟା 6:10 ଏବଂ କାର୍ଯ୍ୟକ୍ରମ ଉଦୟ ଭାରତ ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆଲବମ୍ ଗୀତ ରହିଛି ରାତି 7ଟାରେ। ରାତି 7ଟା ବାଜି 30 ମିନିଟ୍ରେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ଆଜି ଏଥିରେ ରହିଛି ଖରାଟିଆ କଲରା ଚାଷ। ଏ ସମ୍ପର୍କରେ ଗୁରୁଚରଣ ମହାନ୍ତଙ୍କ ସହ ଏକ ଆଲୋଚନା ଶୁଣିପାରିବେ। ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 8ଟାରେ। ରାତି 8ଟା ବାଜି 15 ମିନିଟ୍ରେ ପ୍ରଚାର କରିବୁ ସାପ୍ତାହିକୀ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ। ରାତି 10ଟାରେ ପ୍ରଚାର କରିବୁ ଲୋକଗୀତ ସିନେତରଙ୍ଗ କାର୍ଯ୍ୟକ୍ରମ ରାତି 10ଟା ବାଜି 30 ମିନିଟ୍ରେ। ଶୁଣିଲେ କାର୍ଯ୍ୟକ୍ରମରେ ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତିବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟରେ ରବି ଋତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାରେ ଗତକାଲିଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଧାନ ବିକ୍ରି ପାଇଁ ପ୍ରାୟ 1,05,000 ଚାଷୀ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 96,377 ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି। ବାଲେଶ୍ୱର, କଟକ, ପୁରୀ, ସମ୍ବଲପୁରରେ ଆସନ୍ତା 15 ତାରିଖରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଭିତ୍ତିଭୂମି ବିକାଶ ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର 65ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରୀ ଏବଂ ବେସରକାରୀ ଭାଗିଦାରିତାରେ କାର୍ଯ୍ୟକାରୀ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଛି। ମୋଟ 1,130 କୋଟି ଟଙ୍କା ବ୍ୟୟ ଅଟକଳରେ 5ଟି ନୂତନ ପିପିପି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନେଇ ଓଡ଼ିଶା ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ମଧ୍ୟପ୍ରଦେଶର ସିହୋରଠାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମାରୋହରେ ଓଡ଼ିଶାକୁ ପୁରସ୍କୃତ କରାଯାଇଛି। ଯୋଜନାର 25 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ସମାରୋହରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇ ପୁରସ୍କାର ବିତରଣ କରିଛନ୍ତି। ଯୋଜନା ଅଧୀନରେ ରାଜ୍ୟକୁ ମିଳିଥିବା ଏହି ଜାତୀୟସ୍ତରୀୟ ସ୍ୱୀକୃତି ଗ୍ରାମୀଣ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି ଆଜି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଗଣତି ମଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ମଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନଫଡ଼ା ପଶୁ ଚିକିତ୍ସାଳୟ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାଫଳ ପ୍ରକାଶ ପାଇବ। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଉଙ୍କ ଭିତର ଚନ୍ଦନଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହା ଚାଲିବ। ଠାକୁରଙ୍କର 12 ମାସରେ 13 ପର୍ବ ପାଳନ ଦେବନୀତି ମଧ୍ୟରୁ ଏହା ଏକ ଗୁପ୍ତ ନୀତି। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇ ଆଜି ଆନ୍ତର୍ଜାତିକ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ 1965

0: ମଧ୍ୟରୁ ଆଜିର ଦିନକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ସେବିକା ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଗତକାଲି ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଏଥିରେ ସନ୍ତୁ ଶୁଣିବା ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ। ଆଲୋଚନା କରିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
2: ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହୋଇଥିବା ଅବସ୍ଥାକୁ ମଧୁମେହ ବା ଡାଇବେଟିସ୍ ମେଲିଟସ୍ ବୋଲି କୁହାଯାଏ। ଏହିଭଳି ରୋଗୀ ଅନେକ ବିଷୟରେ ସତର୍କ ରହିବା ଉଚିତ। ରକ୍ତର ଶର୍କରା ନିୟନ୍ତ୍ରଣରେ ନ ରହିଲେ ଆଖିରେ ନାନା ପ୍ରକାର ରୋଗ ଦେଖାଦେଇଥାଏ। ସବୁଠାରୁ ବଡ଼ କଥା ହେଲା, ମଧୁମେହ ରୋଗୀ ସେପର୍ଯ୍ୟନ୍ତ ତାଙ୍କ ଆଖିରେ କୌଣସି ରୋଗ ଅଛି ବୋଲି ଜାଣିପାରନ୍ତି ନାହିଁ ଯେପର୍ଯ୍ୟନ୍ତ ଆଖି ସାଂଘାତିକ କ୍ଷତିଗ୍ରସ୍ତ ନ ହୋଇଛି। ତେଣୁ ମଧୁମେହ ରୋଗୀ ନିୟମିତ ଆଖି ପରୀକ୍ଷା କରାଇ ନେବା ନିହାତି ଜରୁରୀ। ତାହେଲେ ଆଖିରେ ହେଉଥିବା ପରିବର୍ତ୍ତନ ସହଜରେ ଧରାପଡ଼େ ଓ ଚିକିତ୍ସା ଦ୍ୱାରା ଆରୋଗ୍ୟ ହେବା ସମ୍ଭବ ହୁଏ। ତେଣୁ ମଧୁମେହ ରୋଗୀଙ୍କର ପ୍ରଥମ ସାବଧାନତା ହେଲା, ପ୍ରତିବର୍ଷ ଅନ୍ତତଃ ଥରେ ଡାକ୍ତରଙ୍କ ପାଖରେ ଆଖି ପରୀକ୍ଷା କରାଇ ନେବା ଉଚିତ। ମଧୁମେହ ରୋଗୀଙ୍କର ଯଦି ରକ୍ତରେ ଶର୍କରାର ପରିମାଣ ଅଧିକା ରୁହେ ଏବଂ ଏହାକୁ ନିୟନ୍ତ୍ରଣରେ ରଖା ନଯାଏ, ତେବେ ଆଖିର ରେଟିନା ବା ଦୃଷ୍ଟିପଟଳ କ୍ଷତିଗ୍ରସ୍ତ ହୁଏ, ଯାହାକୁ ଡାଇବେଟିକ୍ ରେଟିନୋପାଥି ବୋଲି କୁହାଯାଏ। ଏଥିରେ ରେଟିନା, ଯାହା ଆଖିର ପଛ ପାଖରେ ଥାଏ, ତାହାର ରକ୍ତବାହୀ ନଳୀଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ଦୃଷ୍ଟିଶକ୍ତି ବାଧାପ୍ରାପ୍ତ ହୁଏ। ଦୃଷ୍ଟିଶକ୍ତି ପାଇଁ ରେଟିନା ସୁସ୍ଥ ରହିବା ନିହାତି ଆବଶ୍ୟକ। ମଧୁମେହ ରୋଗରେ ଆଖିରେ ଉଚ୍ଚ ଚକ୍ଷୁଚାପ ତଥା ମୋତିଆବିନ୍ଦୁ ଇତ୍ୟାଦି ମଧ୍ୟ ଦେଖାଦେଇପାରନ୍ତି। ଚକ୍ଷୁରେ ଚାପ ବଢ଼ିଲେ ଏହା ଦୃଷ୍ଟିଶକ୍ତି ନଷ୍ଟ ହେବାର କାରଣ ହୋଇପାରେ। ଏହା ହୁଏତ ପ୍ରାଥମିକ ଅବସ୍ଥାରେ ଜଣାପଡ଼େ ନାହିଁ, ମାତ୍ର କେହି କେହି ଧୀରେ ଧୀରେ ଦୃଷ୍ଟିଶକ୍ତି ହରାଇ ବସନ୍ତି। କେତେକ ପିଲାଙ୍କର ମଧ୍ୟ ମଧୁମେହ ଦେଖାଦେଇଥାଏ, ସେମାନଙ୍କର ମଧ୍ୟ ମୋତିଆବିନ୍ଦୁ ହେବାର ସମ୍ଭାବନା ଥାଏ। ଏହି ମୋତିଆବିନ୍ଦୁ ବଢ଼ିଗଲେ ଅପରେସନ୍ କରାଇ ନେବା ଉଚିତ, ନଚେତ୍ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଚାଲିଯାଇପାରେ। ବେଳେବେଳେ ଆଖି ଆଗରେ ଛୋଟ ଛୋଟ କଳା ଦାଗ ଦେଖାଯାଏ ବା ଆଲୋକ ଆଡ଼କୁ ଚାହିଁଲେ ତା ଚାରିପଟେ ବଳୟ ଭଳି ଦେଖାଯାଏ। ଏ ମଧ୍ୟରୁ ଯଦି କେଉଁଠି ବି କାହାକୁ ଜଣାପଡ଼େ, ସାଙ୍ଗେ ସାଙ୍ଗେ ଆଖି ଡାକ୍ତରଙ୍କୁ ଦେଖାଇ ପରାମର୍ଶର ଅନୁସାରେ ଚିକିତ୍ସା କରାଇ ନେବା ଉଚିତ। ମଧୁମେହ ରୋଗୀ ସର୍ବଦା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଉଚିତ। ଏଥିପାଇଁ ବ୍ୟାୟାମ, ଖାଦ୍ୟର ନିୟମିତତା ଇତ୍ୟାଦି ନିୟମ ମାନିବା ଉଚିତ। ମାତ୍ର ବ୍ୟାୟାମ, କମ୍ ଲୁଣ ଖାଇବା ବା ଓଜନକୁ ନିୟନ୍ତ୍ରଣରେ ରଖିବା ଦ୍ୱାରା ମଧ୍ୟ ଯଦି ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ନ ରହେ, ତେବେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ବ୍ୟବହାର କରିବା ଉଚିତ ଓ ରକ୍ତଚାପ ନିୟନ୍ତ୍ରଣରେ ରଖିବା ଉଚିତ। ଅନେକ ସମୟରେ ମଧୁମେହ ରୋଗୀଙ୍କ ଆଖିକୁ ଖୁବ୍ ଭଲ ଭାବେ ଦେଖାଯାଏ ନାହିଁ, ସେମାନେ ଚଷମା ବ୍ୟବହାର କରିବା ପାଇଁ ପସନ୍ଦ କରନ୍ତି ନାହିଁ, ଫଳରେ ଔଷଧ ବୋତଲରେ ଲାଗିଥିବା ଲେବଲ ଭଲରେ ପଢ଼ିପାରନ୍ତି ନାହିଁ, ଅନ୍ଦାଜ କରି ଔଷଧ ପକାଇ ଦିଅନ୍ତି। ଏଭଳି ଭୁଲ କେବେ ବି କରିବେ ନାହିଁ। ଲେବଲ ଠିକ୍ରେ ନ ପଢ଼ିପାରିଲେ ଅନ୍ୟ କାହା ଦ୍ୱାରା ପଢ଼ାଇବେ ବା ମ୍ୟାଗ୍ନିଫାଇଂ ଗ୍ଲାସ୍ ବା ଜବକାଚା ଦ୍ୱାରା ପଢ଼ି ବ୍ୟବହାର କରିବେ। ଔଷଧର ଲେବଲ ନ ପଢ଼ି, ତାର ଏକ୍ସପାୟରି ଡେଟ୍ ବିଷୟରେ ନ ଜାଣି ଔଷଧ କେବେ ବି ବ୍ୟବହାର କରିବା ଉଚିତ ନୁହଁ। ବେଳେବେଳେ ଗୋଟିଏ ଜିନିଷ ଦୁଇଟା ଭଳି ମଧ୍ୟ ଦେଖାଯାଏ। ଆହୁରି ମଧ୍ୟ ଆଲୋକ ଚାରିପଟେ ଏକ ଉଜ୍ଜଳ ବଳୟ ଭଳି ଦେଖାଯାଏ, ନଚେତ୍ ଆଲୋକ ଝଟକା ମାରିବା ଭଳି ଲାଗେ, ଯେମିତି ବିଜୁଳି ମାରିଲା ଭଳି ଲାଗେ। ହଠାତ୍ ଅନ୍ଧାର ଭଳି ଦେଖାଯାଏ, ନହେଲେ ଆଖି ଆଗରେ ଛୋଟ ଛୋଟ କଳା ବିନ୍ଦୁ ଭାସି ଭାସି ବୁଲିବା ଭଳି ଦେଖାଯାଏ। ଆଖିରେ ଯନ୍ତ୍ରଣା ହୋଇପାରେ, ଆଖି ଲାଲ ପଡ଼େ ଥରେ ନୁହେଁ, ବାରମ୍ବାର, ବା କୌଣସି ଚିହ୍ନ ଯେମିତିକି ଟ୍ରାଫିକ୍ ସିଗ୍ନାଲ ସେଭଳି କୌଣସି ସୂଚନା ଦେଉଥିବା ଭଳି ଚିହ୍ନ ଦେଖିବାରେ ମଧ୍ୟ ଅସୁବିଧା ହୋଇପାରେ। ଆଖି କୋଣ ବାହାର ବସ୍ତୁଟି ଠିକ୍ସେ ଦେଖାଯାଏ ନାହିଁ ବା ଦୃଷ୍ଟିଶକ୍ତିରେ ହଠାତ୍ କୌଣସି ପରିବର୍ତ୍ତନ ଦେଖାଯାଇପାରେ। ଏହିସବୁରୁ ଯଦି କୌଣସି ଗୋଟିଏ ଅସୁବିଧା ମଧୁମେହ ରୋଗୀଙ୍କ ପାଖରେ ଦେଖାଯାଏ, ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସାର ବ୍ୟବସ୍ଥା କରାଇ ନେବା ଉଚିତ, ନଚେତ୍ ଦୃଷ୍ଟିଶକ୍ତି ହରାଇବାକୁ ମଧ୍ୟ ପଡ଼ିପାରେ। ଧୂମପାନ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ତାହା ସମସ୍ତେ ଜାଣନ୍ତି। ଧୂମପାନ ଦ୍ୱାରା ଶରୀରର ରକ୍ତବାହୀ ନଳୀଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ରକ୍ତ ସଞ୍ଚାଳନ ହେବାରେ ବାଧାପ୍ରାପ୍ତ ହୁଏ। ମଧୁମେହ ରୋଗୀ ଯେଉଁମାନଙ୍କର ରକ୍ତ ସଞ୍ଚାଳନ ଏମିତିରେ ବି କ୍ଷତିଗ୍ରସ୍ତ ଥାଏ, ସେମାନେ ଧୂମପାନ ଆଦୌ କରିବା ଉଚିତ ନୁହଁ, ତାଙ୍କ ପାଇଁ ଏହା ଅଧିକ କ୍ଷତିକାରକ। ତେଣୁ ସେମାନେ ଏହି ଅଭ୍ୟାସକୁ ତୁରନ୍ତ ବର୍ଜନ କରିବା ଆବଶ୍ୟକ। ମଧୁମେହ ରୋଗୀ ଏତିକି

0: ରଖିବା ଉଚିତ ଯେ ମଧୁମେହ ରୋଗର ଯତ୍ନ ସହ ଆଖିର ଯତ୍ନ ଜଡ଼ିତ। ମଧୁମେହ ରୋଗକୁ ସର୍ବଦା ନିୟନ୍ତ୍ରଣରେ ରଖିବା ଉଚିତ। ଏଥିପାଇଁ ଉପଯୁକ୍ତ ଖାଦ୍ୟ ନିୟମିତ ଭାବେ ଖାଇବା ଉଚିତ। ପ୍ରତିଦିନ ବ୍ୟାୟାମ ନିହାତି ଆବଶ୍ୟକ। ମଧୁମେହ ପାଇଁ ଯଦି ଔଷଧ ବା ଇଞ୍ଜେକ୍ସନ୍ ନେଉଥାନ୍ତି ତାହା ନିୟମ ଅନୁସାରେ ନେବେ। ଏସବୁଥିରେ କେବେ ହେଲେ ହେଳା କରିବେ ନାହିଁ। ତା ଛଡ଼ା ଆଖିରେ କିଛି ବି ଅସୁବିଧା ଅନୁଭୂତ ହେଲେ କଦାପି ହେଳା କରିବେ ନାହିଁ। ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରିବେ। ଯଦି ଡାକ୍ତର ଆପଣଙ୍କୁ ଦେଖିଲା ପରେ ଆପଣଙ୍କର କୌଣସି ଅସୁବିଧା ନାହିଁ ବୋଲି କୁହନ୍ତି ତାହେଲେ ଆପଣ ଶାନ୍ତିର ନିଶ୍ୱାସ ମାରିପାରନ୍ତି। ମାତ୍ର ସେମିତି ଯେପର୍ଯ୍ୟନ୍ତ ଡାକ୍ତର କହିନାହାନ୍ତି ସେପର୍ଯ୍ୟନ୍ତ ଆମେ ଶାନ୍ତିରେ ବସିପାରିବା ନାହିଁ। ଆମକୁ ଡାକ୍ତରଙ୍କର ପରାମର୍ଶ ନିହାତି ନେବା ଉଚିତ। ତାହେଲେ ଆଖି ନିଶ୍ଚିତ ସୁସ୍ଥ ରହିବ ଓ ଦୃଷ୍ଟିଶକ୍ତି କେବେ ହେଲେ ବାଧାପ୍ରାପ୍ତ ହେବ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅନୁରାଗ ମିଶ୍ର, ଆକାଶବାଣୀ କଟକ। ସମୟ 7:15, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍କୁ 3 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ ବର୍ଣ୍ଣନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭଦୋଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତିବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଭାରତରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ରହିଛି ଏବଂ ଦେଶରେ ଖାଦ୍ୟାଭାବ ନାହିଁ। ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ ମିଳିତ ଭାବେ କୃଷି ପରିବର୍ତ୍ତନ ମାଧ୍ୟମରେ ସ୍ୱାସ୍ଥ୍ୟ ପାଇଁ ବିଜ୍ଞାନର ଉତ୍କର୍ଷତା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଭାରତୀୟ କୃଷି ଗବେଷଣା ପରିଷଦ ICAR ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ICMR ମିଳିତ ଭାବେ ଆରମ୍ଭ କରାଯାଇଥିବା ଏହି ପ୍ରୟାସ ଲୋକଙ୍କ ସୁସ୍ଥ ଜୀବନଶୈଳୀକୁ ସଂଗଠିତ କରିବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ରୋଗ ନିରୂପଣ ଏବଂ ନିରାକରଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ 6-ଦିନିଆ ଗସ୍ତରେ ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଯିବେ। 5ଟି ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଶୁକ୍ରବାର UAEରେ ପହଞ୍ଚିବା ପରେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍ଙ୍କୁ ସାକ୍ଷାତ କରିବେ। ଉଭୟ ନେତା ଦ୍ୱିପାକ୍ଷିକ ପ୍ରସଙ୍ଗ, ବିଶେଷ କରି ଶକ୍ତି ସହଯୋଗ ଏବଂ ପାରସ୍ପରିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ନେଦରଲ୍ୟାଣ୍ଡସରେ ପହଞ୍ଚିବେ। 2017 ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ନେଦରଲ୍ୟାଣ୍ଡସକୁ ଦ୍ୱିତୀୟ ଗସ୍ତ ହେବ। ଶ୍ରୀ ମୋଦି ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ସାକ୍ଷାତ କରିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ଆଲୋଚନା କରିବେ। ଆଲୋଚନାରେ ପ୍ରତିରକ୍ଷା

ସୁରକ୍ଷା, ନବସୃଜନ, ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିସ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟରସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି କରିବା ପାଇଁ ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା, ମହାକାଶ, ଜଳବାୟୁ ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ନରୱେରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ନରୱେ ଗସ୍ତ ହେବ ଏବଂ ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ତରୀୟ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ରାଜା ହରାଲ୍ଡ ପଞ୍ଚମ ଏବଂ ରାଣୀ ସୋନଜାଙ୍କୁ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶିଖର ସମ୍ମିଳନୀରେ ମଧ୍ୟ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଚଳିତ ମାସ 19 ତାରିଖରୁ ପ୍ରଧାନମନ୍ତ୍ରୀ ଇଟାଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ସର୍ଗିଓ ମାଟାରୋଲା ଓ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଆଲୋଚନା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନପଡ଼ାଠାରେ ପଶୁ ଚିକିତ୍ସାଳୟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଦେଶରେ ପେଟ୍ରୋଲ ଏବଂ ଡିଜେଲ ମହଜୁଦ ରହିଛି ଓ ନିରନ୍ତର ଭାବେ ଏଲ୍ପିଜି ବିତରଣ କରାଯାଉଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆନ୍ତଃମନ୍ତ୍ରାଳୟ ଗୋଷ୍ଠୀ ପକ୍ଷରୁ ଗତକାଲି ନୂଆଦିଲ୍ଲୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ 3 ଦିନ ମଧ୍ୟରେ 1,26,00,000 ଅଧିକ ଏଲ୍ପିଜି ସିଲିଣ୍ଡର ବିତରଣ କରାଯାଇଛି। ଦେଶର ସମସ୍ତ ବିଶୋଧନାଗାରଗୁଡ଼ିକ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। 2026 ଖରିଫ ଋତୁ ପାଇଁ 51%ରୁ ଅଧିକ ସାର ମହଜୁଦ ରହିଥିବା କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟର ଅତିରିକ୍ତ ସଚିବ ଅପର୍ଣ୍ଣା ଶର୍ମା କହିଛନ୍ତି। ପ୍ରାୟ 97,00,000 ମେଟ୍ରିକ୍ ଟନ୍ ଅଧିକ ସାର ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିଦେଶରେ ପରିବହନ କରୁଥିବା ଭାରତୀୟ ଜାହାଜ ଏବଂ କର୍ମଚାରୀମାନେ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଇରାନ୍ର ଅଧିକାରୀମାନଙ୍କ ସହ ମନ୍ତ୍ରଣାଳୟ ଯୋଗାଯୋଗରେ ରହିଛି। ଏପର୍ଯ୍ୟନ୍ତ 11 ଭାରତୀୟ ଜାହାଜ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ 13 ଜାହାଜ ଭାରତକୁ ଆସିବା ଲାଗି ଚଳାଚଳ କରୁଛି। 2,500 ଅଧିକ ଭାରତୀୟଙ୍କୁ ବିଭିନ୍ନ ମାର୍ଗ ଦେଇ ଦେଶକୁ ଅଣାଯାଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଗସ୍ତ ପୂର୍ବରୁ କହିଛନ୍ତି, ସେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ସାକ୍ଷାତ ଆଲୋଚନାରୁ ସୁଫଳ ପାଇବା ଲାଗି ଆଶା ରଖିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ସି ଜିନ୍ପିଙ୍ଗ୍ଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି ଏବଂ ଇରାନ୍ ତୈଳ ଉପରେ ନିର୍ଭରଶୀଳତା ସତ୍ତ୍ୱେ ଇରାନ୍ରୁ ଚୀନ୍କୁ କୌଣସି ଜାହାଜ ପଠାଯାଇ ନାହିଁ। ଗତବର୍ଷ ଚୀନ୍ ଉପରେ ଆମେରିକା ପକ୍ଷରୁ ଅଧିକ ଶୁଳ୍କ ଲାଗୁ କରାଯାଇଥିଲେ ମଧ୍ୟ ଉଭୟ ଦେଶ ବାଣିଜ୍ୟିକ ସମ୍ପର୍କକୁ ସ୍ଥିରତା ପ୍ରଦାନ ଲାଗି ଉଦ୍ୟମ କରୁଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ସହ ସେଠାକାର ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଏହି ଗସ୍ତରେ ଯୋଗ ଦେଇଛନ୍ତି। ଏହି ଗସ୍ତକାଳରେ ଉଭୟ ଆମେରିକା ଓ ଚୀନ୍ର ରାଷ୍ଟ୍ରପତି ଦ୍ୱିପାକ୍ଷିକ ବୈଠକରେ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ଯୁଦ୍ଧବିରତି ଦୁର୍ବଳ ସ୍ଥିତିରେ ଥିବା ମତବ୍ୟକ୍ତ କରିବା ପରେ ତୈଳ ବଜାରରେ ଅନିୟମିତତା ଦେଖାଯାଇଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ଯୋଗୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରସ୍ତାବ ଆଲୋଚନା ମଧ୍ୟ ବିଫଳତା ଆଡ଼କୁ ଗତି କରିଛି। ଆମେରିକାର ଶାନ୍ତି ପ୍ରସ୍ତାବ ପ୍ରତି ଇରାନ୍ ନିଜର ପ୍ରତିକ୍ରିୟାରେ ଶତ୍ରୁତା ଆଚରଣ ବନ୍ଦ କରିବା, ଜବତ ସମ୍ପତ୍ତି ମୁକ୍ତ କରିବା, ନୌସେନା ଅବରୋଧ ସମାପ୍ତ କରିବା ଏବଂ ହର୍ମୁଜ ପ୍ରଣାଳୀରେ ଇରାନ୍ର ପରିଚାଳନାକୁ ସ୍ୱୀକୃତି ଦେବା ପାଇଁ କହିଥିଲା। ତେବେ ରାଷ୍ଟ୍ରପତି ଟ୍ରମ୍ପ ତେହେରାନ୍ର ସବୁ ସର୍ତ୍ତଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ, ଫଳରେ ଅଶୋଧିତ ତୈଳ ମୂଲ୍ୟ 4%ରୁ ଅଧିକ ବୃଦ୍ଧି ପାଇ ବ୍ୟାରେଲ୍ ପିଛା $105 ପହଞ୍ଚିଥିଲା। ଆଇପିଏଲ୍ କ୍ରିକେଟରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ

0: କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 3 wicketରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। 211 run ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 19 overରେ 7 wicket ବିନିମୟରେ 216 run ସଂଗ୍ରହ କରିଥିଲା। ପ୍ରଥମ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ 20 overରେ 5 wicket ବିନିମୟରେ 210 run ସ୍କୋର କରିଥିଲା। ମାଧବ ତିୱାରୀଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ 7:30 ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 3 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର ସମୟ ସକାଳ 7:25 ପ୍ରଚାର କରୁଛୁ ଭକ୍ତିଗୀତ। କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ ଶୁଣନ୍ତୁ ସଂଯୁକ୍ତା ମୁଦୁଲିଙ୍କ ଗୀତ ରଚନା।

ପ୍ରାଚୀର କଲୁ ଭକ୍ତିଗୀତ କଣ୍ଠଶିଳ୍ପୀ ଥିଲେ ଅରବିନ୍ଦ ମୁଦୁଲି, ଗୀତ ରଚନା କରିଥିଲେ ସଂଯୁକ୍ତା ମୁଦୁଲି। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:30। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଜୁଆଙ୍ଗ ଗୀତ ପରିବେଷଣ କରିଛନ୍ତି ଫକୀର ଜୁଆଙ୍ଗ ଏବଂ ସାଥୀ କଳାକାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

0: ଉପସ୍ଥାପନାରେ ଅଛନ୍ତି ସତ୍ୟଜିତ ସାମନ୍ତରାୟ।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ଆପଣଙ୍କ ଇଲେକ୍ଟ୍ରି ବିଲ୍ ଚିନ୍ତାରୁ ଏଥର ମିଳିବ ମୁକ୍ତି। ସରକାରଙ୍କ ପିଏମ୍ ସୂର୍ଯ୍ୟଘର ଲଗାଇ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡ୍ ପାଆନ୍ତୁ। ଦେଶର ଶ୍ରେଷ୍ଠ କମ୍ପାନୀର ସୂର୍ଯ୍ୟଘର ସୋଲାର ସୁଲଭ ମୂଲ୍ୟରେ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଉତ୍କଳ ସୋଲାର। ମୋବାଇଲ 9437179102।

କେହି ଜଣେ ଖୁବ୍ ସୁନ୍ଦର କଥା କହିଛି କି ଅଳସୁଆ ସିଏ ନୁହେଁ ଯିଏ କିଛି କରେ ନାହିଁ, ବରଂ ଅଳସୁଆ ସିଏ ମଧ୍ୟ ହୋଇଥାଏ ଯିଏ ନିଜ ସାମର୍ଥ୍ୟଠାରୁ ଅଧିକ କାମ କରିପାରେ କିନ୍ତୁ କେବେ କରିବାକୁ ଚେଷ୍ଟା ବି କରେ ନାହିଁ। ନମସ୍କାର ବନ୍ଧୁଗଣ, ମୁଁ ସତ୍ୟଜିତ ସାମନ୍ତରାୟ ଆପଣଙ୍କ ସହ ଛୋଟ ଏକ କାହାଣୀକୁ ନେଇ। ଏ କାହାଣୀ ଗୋଟିଏ ଗଧର। ଏ ଗଧଟି ଗୋଟିଏ ଗାଁରେ ରହୁଥିଲା। ବହୁତ ପୁରୁଣା ଦିନର ଏକ ଲୋକକଥା। ସେ ଏହି ଗ୍ରାମରେ ଏକମାତ୍ର ଗଧ ଥିଲା। ଗାଁ ଲୋକମାନେ ତାକୁ ବହୁତ କାମ କରାଉଥିଲେ। ଗଧର ଯିଏ ମାଲିକ ଥିଲା ତାକୁ ଦିନସାରା କାମ କରାଉଥିଲା। ଯେବେ ତା ମାଲିକର କିଛି କାମ ରହୁନଥିଲା ସେ ତା ସାଙ୍ଗମାନଙ୍କୁ ଦେଇଦେଉଥିଲା କି ଆଜି ତୁମେ ଏ ଗଧ ସାହାଯ୍ୟରେ କାମ କରେଇ ଦିଅ। ବିଚରା ଗଧକୁ ଗୋଟେ ଦୁଇ ଦିନ ବି ଆରାମ ମିଳିପାରୁନଥିଲା। ସବୁବେଳେ ସେ ଚିନ୍ତା କରୁଥିଲା କି ମୋ ଜୀବନରେ କ'ଣ ହେବ, କେବେ କ'ଣ ମୋତେ ଆରାମ ମିଳିପାରିବ। ସେ ଗଧର ମନରେ ଆସୁଥାଏ କି ଯଦି ସମ୍ଭବ ହୁଅନ୍ତା ମୁଁ ଏ ଗାଁ ଛାଡ଼ି ଦୂରକୁ ଚାଲିଯାଆନ୍ତି। ଏ ଯେଉଁ ଗାଁଟି ଥିଲା ଘଞ୍ଚ ଜଙ୍ଗଲ ଭିତରେ ଥିବା ଏକ ଗାଁ। ସେହି ଗାଁରୁ ବାହାରକୁ ଯିବାର ରାସ୍ତା ସେ ଗାଁର ଲୋକମାନଙ୍କୁ ମଧ୍ୟ ମିଳିପାରୁନଥିଲା। ସେ ଗଧ ଭାବୁଥିଲା ମଣିଷ ରାସ୍ତା ଖୋଜି ପାଉନାହିଁ, ଆଉ ମୁଁ କ'ଣ ଆଜି ରାସ୍ତା ଖୋଜି ପାଇପାରିବି। ଏ କଥା ଭାବି ଭାବି ସେ ବ୍ୟସ୍ତ ହୋଇଯାଉଥିଲା। ସବୁବେଳେ କାମ କାମ ଆଉ କାମ। ଦିନେ ରାତିରେ ସେ ସ୍ଥିର କଲା କି ମୋତେ ଏ ଗାଁରେ ଆଉ ଏକ ମିନିଟ୍ ବି ରହିବାର ନାହିଁ। ସେହି ରାତିରେ ସେ ଗାଁ ଛାଡ଼ି ପଳେଇଲା। ଜଙ୍ଗଲରେ ବୁଲି ବୁଲି ସେ ଆଗକୁ ଯାଇ ରାସ୍ତା ପାଇଗଲା। ଆଉ ସେ 7-8 ଦିନ ଚାଲି ଚାଲି ସେ ଜଙ୍ଗଲ ପାର ହୋଇଗଲା ଆଉ ସହରରେ ପହଞ୍ଚି ଯାଇଥିଲା। ସେହି ସହରରେ ପହଞ୍ଚି ସେ ଖୁସି ହୋଇଗଲା। ବହୁତ ବଢ଼ିଆ, ଗାଁ ଛାଡ଼ି ଚାଲି ଆସିଲି, ଖରାପ ମାଲିକଠାରୁ ମୁକ୍ତି ତ ମିଳିଗଲା। ଏପଟେ ଗାଁରେ ଯେବେ ଜଣାପଡ଼ିଲା କି ଗଧ କୁଆଡ଼େ ପଳେଇ ଯାଇଛି, ଏ କଥା ଚାରିଆଡ଼େ ଜଙ୍ଗଲରେ ନିଆଁ ଲାଗିଲା ଭଳି ପ୍ରଘଟ ହୋଇଗଲା କି ଗଧ ବାହାରକୁ ଯିବାର ରାସ୍ତା ପାଇଯାଇଛି, ଆଉ ଆମେ ମଣିଷମାନେ ପାଇପାରିଲେ ନାହିଁ। ଏଭଳି କଥା ହେଉଛନ୍ତି କି ଗାଁର କୁକୁରମାନେ ଏକଥା ଶୁଣିବାକୁ ପାଇଲେ। କୁକୁରମାନେ ଭାବିଲେ ଗଧ ରାସ୍ତା ପାର ହୋଇଗଲା, ଆଉ ଆମେ ତ କୁକୁର, ଆମେ ଦୌଡ଼ି ଦୌଡ଼ି ପାର ହୋଇଯାଇପାରିବା, ଆମେ ନିଶ୍ଚୟ ରାସ୍ତା ପାଇଯିବା। କେତେଦିନ ଏ ଗାଁରେ ରହିବା, ନୂଆ ଜାଗାକୁ ଯିବା। କୁକୁରମାନଙ୍କର ଶୁଙ୍ଘିବାର ଶକ୍ତି ଅତି ପ୍ରଖର। ଗଧ ଯେଉଁ ରାସ୍ତାରେ ଯାଇଥିଲା ଶୁଙ୍ଘି ଶୁଙ୍ଘି କୁକୁରମାନେ ସେହି ରାସ୍ତାରେ ଚାଲିଲେ। 5-6 ଦିନରେ ଦୌଡ଼ି ଦୌଡ଼ି ଜଙ୍ଗଲ ପାର କରିଗଲେ, ସହରରେ ପହଞ୍ଚିଗଲେ। ଆଉ କିଛି ଜୀବଜନ୍ତୁ ମଧ୍ୟ ସେ ଗାଁରେ ଯେଉଁମାନେ ରହୁଥିଲେ, ଗାଈ ଗୋରୁ ଛେଳି ମେଣ୍ଢା, ସେମାନେ ବି ଏହିପରି ଭାବି ଚାଲି ଚାଲି ରାସ୍ତା ପାର କରି ଜଙ୍ଗଲରୁ ବାହାରକୁ ଚାଲିଯିବାକୁ ଲାଗିଲେ। ଏତେ ଗୁଡ଼ାଏ ଜୀବଜନ୍ତୁ ଯେତେବେଳେ ସେ ଜଙ୍ଗଲ ଅତିକ୍ରମ କରି ଗଲେ ତ ଏକ ହାଲୁକା ପାଦଚଲା ରାସ୍ତା ସୃଷ୍ଟି ହୋଇଗଲା। ଗାଁ ଲୋକମାନେ ଦେଖିଲେ ଏକ ପାଦଚଲା ରାସ୍ତା ହୋଇଯାଇଛି, ଆମେ ବି ଯାଇପାରିବା। ସେମାନେ ବି ସେହି ରାସ୍ତାରେ ଯିବା ଆସିବା ଆରମ୍ଭ କଲେ। ତ ସେହି ରାସ୍ତା ଗାଁରୁ ସହରକୁ ଯିବା ରାସ୍ତାରେ ପରିଣତ ହୋଇଗଲା। ଯାହାକୁ ସହର ଯିବାର ହେଉଥିଲା ସେହି ରାସ୍ତାରେ ଜଙ୍ଗଲ ପାର ହୋଇ ସହରକୁ ଯିବା ଆସିବା କରୁଥିଲା। କିଛିଦିନ ପରେ ଗାଁର ମୁଖିଆ ଚିନ୍ତା କଲେ କି ଏବେ ଆମେ ଏହାକୁ ଏକ ସ୍ଥାୟୀ ସଡ଼କ ତିଆରି କରିବାର ସମୟ ଆସିଯାଇଛି। ସେ ଯାଇ ସହରର ବିଭିନ୍ନ ଅଧିକାରୀଙ୍କୁ ଦେଖା କରି କହିଲେ ଆମ ଗାଁକୁ ଆପଣ ରାସ୍ତା ତିଆରି କରିଦିଅନ୍ତୁ, ଆମ ଗାଁକୁ କୌଣସି ସଡ଼କ ନାହିଁ। ଅଧିକାରୀମାନେ ଇଞ୍ଜିନିୟରଙ୍କୁ ପଠାଇଲେ। ଇଞ୍ଜିନିୟରମାନେ ଆସି ସଡ଼କ ତିଆରି କରିବା ପାଇଁ ସ୍ଥାନ ପରିଦର୍ଶନ କଲେ, ନକ୍ସା ତିଆରି କଲେ। ଗାଁର ଜଣେ ଲୋକ ଆସି କହିଲା, ଶୁଣ, ଏଇ ଜଙ୍ଗଲ ଭିତରେ ଆମେ ଏହି ପାଦଚଲା ରାସ୍ତାରେ ସହରକୁ ଯାଉଛୁ, ଏହାରି ଉପରେ ରାସ୍ତା ବହୁତ ଭଲ ଭାବରେ ତିଆରି କରିଦିଅନ୍ତୁ। ଇଞ୍ଜିନିୟର ପଚାରିଲେ, ଏ ରାସ୍ତା ସବୁଠାରୁ ପ୍ରଥମେ କିଏ ଖୋଜି ବାହାର କରିଛନ୍ତି? ଗାଁ ଲୋକମାନେ ଛାତି ଫୁଲେଇ କହିଲେ, ସବୁଠାରୁ ପ୍ରଥମେ ସେ ଗଧ ଖୋଜି ପାଇଛି, ତାପରେ କୁକୁର, ତାପରେ ଜୀବଜନ୍ତୁମାନେ, ତାପରେ ଆମେ।

ସବୁ ଯାଉଛୁ, ସେବେଠାରୁ ଏ ରାସ୍ତାରେ ଆମେ ଚାଲିଆସୁଛୁ। ଏକଥା ଶୁଣି ଇଞ୍ଜିନିୟର ସାହେବ ଜୋରରେ ହସିବାକୁ ଲାଗିଲେ ଆଉ କହିଲେ, ଏଥିରେ କୌଣସି ସନ୍ଦେହ ନାହିଁ କି ଏ ରାସ୍ତା ସବୁଠାରୁ ପ୍ରଥମେ ଗଧ ହିଁ ଖୋଜି ପାଇଛି। ଏ ରାସ୍ତା ଜଙ୍ଗଲ ପାର କରିବାର ସବୁଠାରୁ ଲମ୍ବା ରାସ୍ତା। ଆପଣମାନେ ଚିନ୍ତା କରନ୍ତୁ ନାହିଁ, ଆମେ ଆହୁରି ଛୋଟ ରାସ୍ତା ଖୋଜି ପାଇସାରିଛୁ। ସେହି ରାସ୍ତାରେ ଆମେ ସଡ଼କ ତିଆରି କରିଦେବୁ। ସେହି ରାସ୍ତା ଦେଇ ଖୁବ୍ ଶୀଘ୍ର ଆପଣମାନେ ସହରରେ ପହଞ୍ଚି ପାରିବେ। ଏତେ ଲମ୍ବା ରାସ୍ତାରେ ଯିବାର କୌଣସି ଦରକାର ନାହିଁ, ସେଇଟା ବହୁତ ଲମ୍ବା ରାସ୍ତା, କାହାଣୀ ବହୁତ ଛୋଟ। କିନ୍ତୁ ଆମକୁ ଶିଖାଏ କି ଏଇଆ ତ ନୁହେଁ କି ଗଧମାନେ ଯେଉଁ ରାସ୍ତାରେ ଚାଲିଛନ୍ତି ଆପଣମାନେ ବି ସେହି ରାସ୍ତାରେ ଚାଲିଛନ୍ତି। ସବୁବେଳେ ଅନ୍ୟମାନେ ବତାଉଥିବା ବାଟ ଠିକ୍ ନଥାଏ। ନିଜର ବାଟ ଜୀବନରେ ବହୁ ସମୟରେ ନିଜକୁ ତିଆରି କରିବାକୁ ପଡ଼େ। ବହୁ ସମୟରେ ଆମେ ଶୁଣା କଥାକୁ ସତ ମାନି ବସି ରହିଥାନ୍ତି। ଅନେକ ସମୟରେ ଆମେ ଭାବିଥାନ୍ତି ସମସ୍ତେ ଯାହା କରୁଛନ୍ତି ମୋତେ ବି ସେହି କାମ କରିବାର ଅଛି, ଏହା ବ୍ୟତୀତ ଆଉ କିଛି ବାଟ ନାହିଁ। କିନ୍ତୁ ଏହା ଠିକ୍ ନୁହଁ। ଯଦି ଆପଣ କିଛି ନୂଆ କରିବାକୁ ଚାହୁଁଛନ୍ତି, ସଫଳତା ଚାହୁଁଛନ୍ତି, ନୂଆ କିଛି କରି ଦେଖାଇବାକୁ ଚାହୁଁଛନ୍ତି, ତେବେ ନିଜ ରାସ୍ତା ନିଜେ ତିଆରି କରିବାକୁ ପଡ଼ିବ। ପୁଣି ଥରେ ସେହି କଥା କହିବି, ଉଚିତ ନିର୍ଣ୍ଣୟ ସହ, ନିଜର ବୁଦ୍ଧି ସହ କରି ଦେଖାନ୍ତୁ। ଏପରି କିଛି ଦୁନିଆ କରିବ ଆପଣଙ୍କୁ ଦେଖି।

ଆଜି ହେଉଛି ଆନ୍ତର୍ଜାତୀୟ ସେବିକା ଦିବସ। ପ୍ରତିବର୍ଷ ମେ ମାସ 12 ତାରିଖକୁ ସାରା ବିଶ୍ୱରେ ଆନ୍ତର୍ଜାତୀୟ ସେବିକା ଦିବସ ବା ଇଣ୍ଟରନ୍ୟାସନାଲ ନର୍ସ ଡେ ଭାବେ ପାଳନ କରାଯାଇଥାଏ। ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କର ଜନ୍ମବାର୍ଷିକୀ ଏବଂ ସେବା କ୍ଷେତ୍ରରେ ନର୍ସମାନଙ୍କର ଅବଦାନକୁ ସ୍ମରଣ କରିବା ଲାଗି ଏହି ଦିବସ ପାଳିତ ହୋଇଥାଏ। 1953 ମସିହାରେ ଆମେରିକାର ସ୍ୱାସ୍ଥ୍ୟ ଶିକ୍ଷା ଏବଂ କଲ୍ୟାଣ ବିଭାଗର ଅଧିକାରୀ ଡିରୋଥି ସଦରଲ୍ୟାଣ୍ଡ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ସେବିକା ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ତାଙ୍କୁ ଅନୁମତି ମିଳିନଥିଲା। ପରେ 1974 ମସିହା ଜାନୁଆରୀ ମାସରେ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜୟନ୍ତୀକୁ ସେବିକା ଦିବସ ଭାବେ ପାଳନ କରିବା ଲାଗି ଘୋଷଣା କରାଗଲା। ପ୍ରତିବର୍ଷ ଇଣ୍ଟରନ୍ୟାସନାଲ କାଉନସିଲ୍ ଅଫ୍ ନର୍ସେସ୍ ଏହି ଦିବସର କିଟ୍ ପ୍ରସ୍ତୁତ କରିଥାଏ ଏବଂ ବାଣ୍ଟିଥାଏ। ଏହି କିଟ୍ରେ ନର୍ସମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଶୈକ୍ଷିକ ଏବଂ ଜନସାଧାରଣ ସୂଚନା ସମ୍ପର୍କିତ ବସ୍ତୁ ରହିଥାଏ। ସେହିପରି ପ୍ରତିବର୍ଷ ଆନ୍ତର୍ଜାତୀୟ ସେବିକା ଦିବସ ପାଇଁ ଗୋଟିଏ ବିଷୟ ଚୟନ କରାଯାଇଥାଏ।

मुश्किल है।

0: ଆକାଶବାଣୀ ଜନମାନସରେ ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛି। ଆଜି ଆମ କାର୍ଯ୍ୟକ୍ରମରେ ଆମେ ଜଣେ ନିୟମିତ ଶ୍ରୋତାଙ୍କ ଠାରୁ ଏ ବିଷୟରେ ଆଲୋଚନା କରିବା, ତାଙ୍କ ଠାରୁ ଜାଣିବା ଯେ ଆକାଶବାଣୀ ତାଙ୍କୁ କେତେ ପ୍ରଭାବିତ କରିଛି। ଆଜ୍ଞା ନମସ୍କାର, ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ।
1: କହ୍ନୈୟାଲାଲ ପିଠାଡ଼ିଆ, ମୁଁ 1963 ମସିହାରୁ ରେଡ଼ିଓ ଶୁଣୁଛି, ବର୍ତ୍ତମାନ ବି ଶୁଣୁଛି। କେଉଁଝର ଆକାଶବାଣୀ ଯାହା କରୁଛି ଠିକ୍ କରୁଛି।
0: ତେବେ ରେଡ଼ିଓର କେଉଁ କାର୍ଯ୍ୟକ୍ରମ ଆପଣଙ୍କୁ ବେଶୀ ଭଲ ଲାଗେ?
1: ମୁଁ ସବୁ ସକାଳ 5:55 ଆରମ୍ଭ କରୁଛି, ରାତି 11 ପର୍ଯ୍ୟନ୍ତ ଶୁଣୁଛି। ମୋତେ ଭଲ ଲାଗେ ଫୋନ୍ କାର୍ଯ୍ୟକ୍ରମଟା, ନମସ୍କାର କେନ୍ଦ୍ରଟା ଶୁଣେ, ଚାଷବାସ ଏତେ ଶୁଣେନି, ମୋର ଚାଷ ନାହିଁ, ମୁଁ ଏଠିକା ଲୋକ ନୁହେଁ, ମୁଁ ଗୁଜୁରାଟ ଲୋକ। ପ୍ରଥମରୁ ମୋର ରେଡ଼ିଓରେ ଇଣ୍ଟରେଷ୍ଟିଂ ଅଛି, ମୁଁ ଟେଲରିଂ କାମ କରେ।
0: ଆପଣ ଏପଟେ ସିଲେଇ କରୁଥିବେ, ସେପଟେ ଶୁଣୁଥିବେ
1: ରେଡ଼ିଓ? ସେଟା 24 ଘଣ୍ଟା ମୁଁ ନଥିଲେ ବି ବାଜୁଥିବ, କେବେ ବନ୍ଦ ନାହିଁ, ଆଜି ପର୍ଯ୍ୟନ୍ତ ବନ୍ଦ ନାହିଁ।
0: ବର୍ତ୍ତମାନ ଦେଖନ୍ତୁ ଆପଣଙ୍କର ସମସ୍ତଙ୍କ ହାତରେ ମୋବାଇଲ, ସମସ୍ତେ ୟୁଟ୍ୟୁବରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖୁଛନ୍ତି, ଟିଭିରେ।
1: ମୋବାଇଲରେ ଶୁଣେନି, ମୁଁ ସରି FM ହିଁ ଶୁଣେ 24 ଘଣ୍ଟା, ମୋର ସେଠାରେ ମୋର କାମଟା ସ୍ପିଡି ହୁଏ।
0: ଆପଣଙ୍କର ଟିଭିରେ ଲୋକ ଦେଖୁଛନ୍ତି, ମୋବାଇଲରେ ଲୋକ ଦେଖୁଛନ୍ତି,
1: ଆଉ ଅଲଗା କିଛି ଦେଖେ।
0: କ'ଣ ଭଲ କାମ କରୁଛୁ ବୋଲି ରେଡ଼ିଓ ଆପଣ ଭାବନ୍ତି?
1: ମୋତେ ଗୀତ ଫିତ ଗୁଡ଼ା ଭଲ ଲାଗେ, ହିନ୍ଦୀ ଗୀତ ଗୁଡ଼ା, ପୁରୁଣା ଗୀତ ଗୁଡ଼ା, ନା ଅନ୍ୟ କେଉଁଠି ପାଇବୁନି। ଏଇ ଯେଉଁ ବିବିଧ ଭାରତୀର ଦେଉଛି 11:00 ପର୍ଯ୍ୟନ୍ତ, ସେଇଟା କମ୍ପଲସରି ଶୁଣେ ମୁଁ। ଆଉ ସେଠି ସିଷ୍ଟମ୍ ଅଛି, ମେମୋରି ସିଷ୍ଟମ୍, ରେକର୍ଡ଼ିଂ ବି କରିଦିଏ, କେତେବେଳେ ନ ବାଜିଲେ ମୁଁ ସେଟା ବଜାଏ, ଚାଲିଛି।
0: ଆମର କେନ୍ଦୁଝର ହେଲା ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଏ ଅଞ୍ଚଳରେ ଅନେକ ଆଦିବାସୀ ଲୋକ ଅଛନ୍ତି, ଦୂରଦୂରାନ୍ତର ଲୋକ ଅଛନ୍ତି, ଏଠି ଅନେକ ପରିବା ଦୋକାନୀ ଅଛନ୍ତି, ଯେଉଁମାନେ ଦୂରରୁ ଆସି ଏଠି ପରିବା ବ୍ୟବସାୟ କରୁଛନ୍ତି, ତାଙ୍କ ପାଇଁ ରେଡ଼ିଓ କେତେ କାମ କରିଛି?
1: ବହୁତ କାମ କରୁଛି, ଜାଣୁଛନ୍ତି ଯେଉଁ ଜିନିଷଟା, ସଚେତନ ନାହାନ୍ତି ଯେଉଁମାନେ, ସଚେତନ ହେଉଛନ୍ତି।
0: ସରକାରୀ କାର୍ଯ୍ୟକ୍ରମ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ରେଡ଼ିଓର ଭୂମିକା କେତେ ରହିଛି?
1: ବହୁତ ରହିଛି। ସରକାରୀ କାର୍ଯ୍ୟକ୍ରମ ଯେଉଁଟା ସେମାନେ ଜାଣିପାରୁନାହାନ୍ତି, ସେଟା ଏଇ ରେଡ଼ିଓରୁ ଜାଣୁଛନ୍ତି।
0: ଆପଣ କ'ଣ କହିବେ ଆକାଶବାଣୀ ଆଜି 90 ବର୍ଷରେ କ'ଣ କେତେ ସନ୍ତୁଷ୍ଟ, ଆଉ ଆକାଶବାଣୀ ଭୂମିକା ଆପଣ କେମିତି ଦେଖନ୍ତି?
1: ମୁଁ ଭଲରେ ଦେଖେ, ସନ୍ତୁଷ୍ଟ ବି ଲାଗୁଛି, 24 ଘଣ୍ଟା ବାଜୁଛି, ସେଇଟା ବହୁତ ବଡ଼ ଜିନିଷ। ନମସ୍କାର କେନ୍ଦ୍ରଟା ଭଲ ଲାଗେ, କିନ୍ତୁ ଯେଉଁ ଡିଷ୍ଟାନ୍ସଟା କରିଦେଲେ 1.5 ଘଣ୍ଟା, ସେଇଟା ଭଲ ଲାଗୁନି। ଆଉ ସେଇ ଜାଗାରେ ଯିଏ ରହିବା କଥା ସିଏ ନ ରହିକି ଅଲଗା ଲୋକ କହୁଛନ୍ତି, ସେଇଟା ଭଲ ଲାଗୁନି, ଖୋଲି ପାରୁନି ଯେମିତି ଖୋଲିବା କଥା।

କଳା ଓ ସିନେ ଜଗତକୁ ନିଜର ଅବଦାନ ପାଇଁ ଅନେକ ପୁରସ୍କାର ଓ ସମ୍ମାନର ସେ ଅଧିକାରୀ ହୋଇଛନ୍ତି। ହେମନ୍ତ ଦାସ କଳା ସମ୍ମାନ 2011, ସିନେ ଆର୍ଟିଷ୍ଟ ଆସୋସିଏସନ୍ ପୁରସ୍କାର 2012, କାଦମ୍ବିନୀ ସମ୍ମାନ 2010, ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ 2007, ଜୟଦେବ ପୁରସ୍କାର 1985 ଓ ଆହୁରି ଅନେକ ପୁରସ୍କାର ସେ ଲାଭ କରିଥିଲେ। 1934 ନୟାଗଡ଼ରେ ଜନ୍ମିତ ଶରତ ପୂଜାରୀ ଅର୍ଥନୀତିରେ ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ। 1956 ଚିତ୍ରାଙ୍କନରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ସେ ଡିପ୍ଲୋମା କରିଥିଲେ। 1959 ଅର୍ଥନୀତିର ଅଧ୍ୟାପକ ଭାବେ ବରଗଡ଼ ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ। 1966 ଚାପଙ୍ଗ ଲାଇଟ୍ ଫାଉଣ୍ଡ୍ରିରେ କିଛି ବର୍ଷ କାର୍ଯ୍ୟ କରିଥିଲେ। ତାପରେ ରମ୍ଭା କଲେଜରେ ଅଧ୍ୟକ୍ଷ ହେବାର ସୌଭାଗ୍ୟ ତାଙ୍କୁ ମିଳିଲା। 1992 1994 ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ସେ ବହନ କରିଥିଲେ। 2011 ପର୍ଯ୍ୟନ୍ତ ସେ ଓଡ଼ିଶାର ସଙ୍ଗୀତ ନାଟକ ଏକାଡେମୀର ସଭାପତି ପଦରେ ଥିଲେ। ଜୀବନବ୍ୟାପୀ ସାହିତ୍ୟ କଳା ସାଧନାର ବ୍ରତୀ ଶରତ ପୂଜାରୀ 2014 ମେ ମାସ 12 ତାରିଖ ବା ଆଜିର ଦିନରେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ମାନେ ସମାଜରେ ବିଭିନ୍ନ ଚରିତ୍ର ସବୁ ରହିଛନ୍ତି, ମାନେ କିଏ ଶିକ୍ଷକ, କିଏ ବୈଜ୍ଞାନିକ, କିଏ ଡାକ୍ତର, ଏମିତି ବିଭିନ୍ନ ଚରିତ୍ର ରହିଛନ୍ତି। ଆମେ କିନ୍ତୁ ସେଇ ବିଭିନ୍ନ ଚରିତ୍ରଙ୍କର କର୍ମକୁଶଳତାକୁ ଦେଖିକିରି ଆମେ କହୁ ଏଟା ଗୋଟେ ପାଗଳ, କାହିଁକି ଏ ସାହିତ୍ୟ ଦିଗରେ ୟାର ଆଗ୍ରହ ନାହିଁ, ଇଏ ନାହିଁ। ଡାକ୍ତର ଯିଏ ସେ କହୁଛି ସେଟା ଗୋଟେ ବଦ୍ଧ ପାଗଳ, ଗୋଟେ ଖାଲି ଲେଖା ଲେଖା ଲେଖା ଇଏ କରୁଛି। କୃଷକ କହୁଛି ଆମେ କହୁଛୁ କୃଷି ଇଏ କରୁଛି, ପାଗଳ ଟିକେ ବି ଲେଖାପଢ଼ା ଇଏ କରୁନି। କୃଷକ କହୁଛି ଯେ ସବୁବେଳେ ଖାଲି ସେଇ ଲେଖା ଲେଖି ପାଗଳ। ଏରକମ ଆମେ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ପାଗଳ ଦୃଷ୍ଟିରେ ହିଁ ଦେଖନ୍ତି। ସେତେବେଳେ ପାମ୍ପଲାଇଟ ଫାମ୍ପଲାଇଟରେ କରା ହଉଥିଲା, ଅଳ୍ପ ଦର୍ଶକ ରହୁଥିଲେ, ତଳେ ସବୁ ବସୁଥିଲେ, ଆଉ ସେ ଯାହା ଟିକେ ମାନେ ଅଙ୍ଗ ଭଙ୍ଗୀ ପ୍ରଦର୍ଶନ ଉପରେ ଟିକେ ବେଶୀ ଇଏ ହଉଥିଲା, ଗୀତ ଫିତ ଉପରେ ଇଏ ହଉଥିଲା। ସେତେବେଳେ ପିଲା ପିଲା ଆମେ ଥିଲୁ, ଆମକୁ ବି ଇଚ୍ଛା ହଉଥିଲା କେମିତି ଆମେ ବି ଟିକେ ଷ୍ଟେଜରେ ନାଚିବା ଇଏ କରିବା। ବିଲକୁଲ ଆଦୌ ନାରୀ ଚରିତ୍ର ଚରିତ୍ର ସେତେବେଳେ ଆସୁନଥିଲେ, ସେଇ ପୁରୁଷମାନେ ହିଁ ସ୍ତ୍ରୀ ଚରିତ୍ର ଅଭିନୟ କରୁଥିଲେ। ନାଟକ ଆଠ ଦଶଟା ଲେଖିଛି, ଆଉ ବେଶୀ ୱାନେକ୍ ପ୍ଲେ କା ବେଶୀ ଲେଖିଛି। ପ୍ରତ୍ୟେକ ହାଇସ୍କୁଲ କଲେଜ ପ୍ରାୟ ପ୍ରତ୍ୟେକ ବର୍ଷ ନୂଆ ନୂଆ ଲେଖିବା ପାଇଁ ପଡ଼େ ଟିକେ। ରବିବାର ତ ଥ୍ରୀ ଡାଇମଣ୍ଡ ପଣ୍ଡେଲ ମୁଁ କରେଇଥିଲି, ସେ ଇଏ ବିଜୟ କାରଗିଲ, ସେ ଭୁବନେଶ୍ୱର ଭୁବନେଶ୍ୱର ସେ ବନ୍ଧୁକ ଫନ୍ଧୁକ ସବୁ ଆଣିକି ସବୁ ଫାରିଙ୍ଗ ଫାରିଙ୍ଗ ଇଏ ଥିଲା, ପାକିସ୍ତାନ ଆଉ ଇଣ୍ଡିଆର ଲଢେଇ ଏସ୍ତିନ କରାହେଇଛି, ଆଉ ବହୁତ ମାନେ ପପୁଲାରିଟି ଥିଲା, ବହୁତ ପ୍ରଶଂସିତ ହେଇଥିଲା। ସରମାରେ ତିନିଟା ପେଣ୍ଡେଲରେ କରେଇଥିଲି। ବର୍ତ୍ତମାନ ସବୁ ମାନେ ଏଇ ଯେଉଁ ଆଧୁନିକ ସିନେମା ବା ଇଏ ଟିଭି ସିରିଏଲ ଏଇ ସୋଗାରେ ଦେଖିକିରି ଯେମିତି ଆପଣଙ୍କର ସେଇ ବିଗ୍ ପ୍ରୋଗ୍ରାମ ହେଉଛି, ଏଇ ସବୁ ଜିନିଷ ସବୁ ଇଏ କରିକିରି ନାଟକ ଜଣେ ଅରିଜିନାଲ ହେବା କଥା ତାହା କଳୁଷିତ ହେଇଛି। ବରଂ ଏ କଳାଟା ମୋର ଅତି ହୃଦୟ ପ୍ରିୟ ଜିନିଷ, ବହୁତ ମୋତେ ଶାନ୍ତି ଲାଗେ, ମୋତେ ଟିକେ ସମ୍ମାନ ସବୁ ବି ଦିଅନ୍ତି।

ଛକରେ ବହୁତ ଜାଗାରେ ସବୁ ହେଇଛି, କଲେଜ ଫଲେଜରେ ହେଇଛି, ଆମେ ଯେତେବେଳେ ପିଲାବେଳେ ସବୁ ଇଏ କରୁଥିଲୁ ଯେ ହିରୋଇନ ହେବା କଥା, ନରେନ ସରକାର ବୋଲି ଗୋଟେ ପିଲା, ତାକୁ ହିରୋଇନ କରାହେଇଥିଲା, ରାଷ୍ଟ୍ରକୁ ମନା କରିଦେଲା, କଲେ ଘରେ ସରୁ ସାହି ପଡ଼ିଶା ଇଏ କହୁଛନ୍ତି ମାଇକା ରୁଲ କରିବୁ ମାଇକିନା ରୁଲ କରିବୁ, ନାଇଁ ନାଇଁ ନାଇଁ ନାଇଁ ଆଉ କରିବା କ'ଣ କ'ଣ କରିବା ଇଏ କରିବା, ସେଟା ଆମର ନିଜର ନିଜର ଭିତରୁ କିଏ ଜଣ କରିବ, ପୁରା ଭାଇ ପଡ଼ିଗଲା, ଆଉ ଅନ୍ୟ ହଠାତ୍ କେହି କରିପାରୁନାହାନ୍ତି। ମାଇକା ରୁଲଟା ବଡ଼ ରୁଲ, ସେଟା ହଉଛି ଶେଷ ଶ୍ରାବଣ, ସେଇଟାକୁ ଆମେ କରୁଥିଲୁ, ଏ ଡଙ୍ଗା ଫଙ୍ଗା ସବୁ କରାହେଇଥିଲା ସବୁ। ତାପରେ ଲୋକମାନେ ଆସିକି ଗଦା ହେଇଗଲେଣି ସବୁ ନାଟକ ଦେଖିବେ ବୋଲି, ଏ ବଜାର ପାଖରେ କରୁଥିଲୁ, କି କରାଯିବ କି କରାଯିବ, ଚକର ଏକଦମ ହେଇଗଲା। ସେ ଗୋଟେ କଲେ ଯାହା ମତେ ଟିକେ ଜୋରେ ଜୋରେ ପଢ଼େଇଦବ, ଆଉ ମୁଁ ସେ କହିଯିବି, ସବୁ ରେଡି ରେଡି ହେଇଗଲା ବେଳକୁ ଯାଉ, ସେ ନୁଚିକିରି ଆସିକିରି ପହଞ୍ଚିଯାଇଛି ଘରୁ, ଆସିକି ପହଞ୍ଚିଗଲା ବେଳକୁ ଆମର ଖୁସି ହେଇଗଲା, ଯାଉ ଅଧଘଣ୍ଟା ଖଣ୍ଡେ ଡେରି ଉପରେ ତାକୁ ମକା ଫକା କରିକିରି ସବୁ ଇଏ ହେଇଗଲା। ସେଠି ମୁଁ ବି ଗୋଟେ ରୋଲ କରିଥିଲି, ଆଉ ଗୋଟେ ବ୍ରାହ୍ମଣ ରୋଲଟା ଗାଁର

ଏଇ ତ ସେ ଜାତିଭେଦ ପ୍ରଥା ଉପରେ ଚାଲିଥାଏ ଆମ ଡିସ୍କସ୍। ସେ ଯିଏ ବ୍ରାହ୍ମଣ ହେଇଥିଲେ ତାଙ୍କୁ ଟିକେ ଦାଢି ଭଳିଆ ସବୁ କରିଦିଆ ହେଇଥିଲା। ସେ ଡାଇଲଗ୍ କରୁ କରୁ ନାକରୁ ତାଙ୍କର ସିଙ୍ଗାଣୀ ବାରି ବାରି ସେଇଟା ପରଫର ଉଠିବା ପାଇଁ ଲାଗିଲା ସେ ନିଶଟା। ସେଠୁ ସିଏ କଲା ନିଶଟା ଉଠୁଛି କହୁଛି ପୁରା ନିଜେ ଧରିକି ଆଣିକି ପକେଇଦେଲା ନିଶଟା। ଆମେ ସବୁ ସେ ପାଠ କରୁଛୁ, ଆମେ ବି ନିଜେ ସେଇ ପେଣ୍ଡାଲ ବସୁ, ଆମେ ବି ହସିଲୁ କହୁଛ। ରାସ୍ତାରେ ଗୁରୁଜନ ମାନେ ଦେଖିଲେ ବଢିଆ ହେଇଥିଲା, ଇଏ ହେଇଥିଲା କମିଛି କୁହନ୍ତି ସବୁ ଖୁସି ଲାଗେ। ବିଭିନ୍ନ ତ ଚରିତ୍ର ଅଛି, ଆମେ ଗୋଟେ ଗୋଟେ ବିଭିନ୍ନ ଚରିତ୍ର ସବୁ ଚରିତ୍ରକୁ ନେଇକି ଯେମିତି ରାମାୟଣ ସୃଷ୍ଟି ହେଇଛି, ମହାଭାରତ ସୃଷ୍ଟି ହେଇଛି, ଏମିତି ଏ ସମାଜ ବି ସୃଷ୍ଟି ହେଇଛି। ଅତଃ କରିକିରି ପ୍ରଥମଟା ହଉଛି ଶିକ୍ଷା। ଯଦି ସମସ୍ତେ ଶିକ୍ଷା ଟିକେ ଲାଭ କରିବେ, ଯେଉଁମାନେ ବିଲକୁଲ ପଢି ନାହାନ୍ତି ନିରକ୍ଷର, ସେମାନଙ୍କୁ ବି କେମିତି ନ ପଢ଼ନ୍ତୁ କିନ୍ତୁ ଏଇରକମ ସାମାଜିକ ଉଦ୍ୟମ ଇଏ କରିକିରି ସେମାନଙ୍କୁ ବୁଝେଇ ଦେବା ଦରକାର ପରିସ୍ଥିତି କଣ, ସମାଜର ପରିସ୍ଥିତି କଣ, କଣ କରିବା ଉଚିତ, ଏଇ ଶିକ୍ଷାଟା ନିହାତି ଦରକାର। ପ୍ରଥମ ଷ୍ଟେଜ କରିଥିଲେ ଆମର ଯେତେବେଳେ ନୂଆ କଲେଜଟା ହେଲା ଏଇଠି ହାଇସ୍କୁଲ ପାଖରେ ଯେତେବେଳେ ହେଇଥିଲା କଲେଜଟା ଆରମ୍ଭ ହେଇଥିଲା, ସେଇଠି ମୁଁ ପ୍ରଥମ ଇଏ କରିଥିଲି ଷ୍ଟେଜ କାଚ ଘର ପ୍ରଥମ ଷ୍ଟେଜ ହେଉଛି ମୋର। ନହେଲେ ଆମେ ଏମିତି ପେଣ୍ଡାଲ ପେଣ୍ଡାଲରେ ଯାହା ଯେମିତି କରୁଥିଲୁ ଇଏ କରୁଥିଲୁ, କିନ୍ତୁ ଷ୍ଟେଜ ସେଇଠୁ ମୋର ପ୍ରଥମ ଆରମ୍ଭ। ତାପରେ ପରେ ଏଇସବୁ ଦେଖିଲି ଆମର ଉଡ଼ିଗଲେ ଗାଣ୍ଡାଳିଆ, ଯେଉଁ ବାଟେ ବାଟେ ଆସିଲ ବନ୍ଧୁ, ଧୂମକେତୁ, ବହୁତ ତ ନାଟକ ଅଛି।

ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 10:00 ଶୁଣନ୍ତୁ କାର୍ଯ୍ୟକ୍ରମରେ ସୂଚନା।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5ଟାରେ, ସନ୍ଧ୍ୟା 5:30 ପ୍ରଚାର କରିବ କାର୍ଯ୍ୟକ୍ରମ ଯୁବବାଣୀ। ଆଦିବାସୀ ଗୀତ କ୍ରମରେ ଶୁଣିବେ ଛୁଆଙ୍କ ଗୀତ। ବନସୁରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02 ପରିବେଷଣ କରିବେ ଗୋପ ଜୁଆଙ୍ଗ ଏବଂ ସାଥୀ କଳାକାର।

ପନ୍ଦର ମିନିଟରେ ପ୍ରଚାର କରିବୁ ସାପ୍ତାହିକୀ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ। ରାତି 10ଟାରେ ପ୍ରଚାର କରିବୁ ଲୋକଗୀତ ସିନେତରଙ୍ଗ କାର୍ଯ୍ୟକ୍ରମ ରହିଛି ରାତି 10:30। ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:02 ପ୍ରଚାର କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଗୀତାଞ୍ଜଳି ଅଗଣାକୁ ଆପଣଙ୍କୁ ସ୍ୱାଗତ, ନମସ୍କାର।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
1: ଆପଣଙ୍କ ଇଲେକ୍ଟ୍ରି ବିଲ୍ ଚିନ୍ତାରୁ ଏଥର ମିଳିବ ମୁକ୍ତି। ସରକାରଙ୍କ ପିଏମ୍ ସୂର୍ଯ୍ୟଘର ଲଗାଇ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡ୍ ପାଆନ୍ତୁ। ଦେଶର ଶ୍ରେଷ୍ଠ କମ୍ପାନୀର ସୂର୍ଯ୍ୟଘର ସୋଲାର ସୁଲଭ ମୂଲ୍ୟରେ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଉତ୍କଳ ସୋଲାର। ମୋବାଇଲ 9437179102।
2: ଧନୀ ଦରିଦ୍ରର ଭେଦଭାବ ନ କରି ସେବା ମନୋଭାବରେ ସବୁକିଛି ତୁଳନା କରି ଯନ୍ତ୍ରଣାରେ କାନ୍ଦୁଥିବା ଆଖିକୁ ସାନ୍ତ୍ୱନାର ଶବ୍ଦ କହି ପ୍ରତିଟି ଚିକିତ୍ସାର ଆବଶ୍ୟକତା ସାଜିଥିବା ଜୀବନ ରକ୍ଷାକାରୀ ତୁମେ। ପ୍ରତ୍ୟେକ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥାର ମେରୁଦଣ୍ଡ ତୁମେ। ତୁମର କରୁଣା ସୁସ୍ଥ କରିପାରେ, ତୁମର ଜ୍ଞାନ ଜୀବନଦାନ ଦେଇପାରେ, ତୁମର ସମର୍ପଣ ନୂତନ ଆଶାର ସଞ୍ଚାର କରିପାରେ।

ପନ୍ଦର ମିନିଟରେ ପ୍ରଚାର କରିବୁ ସାପ୍ତାହିକୀ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ। ରାତି 10ଟାରେ ପ୍ରଚାର କରିବୁ ଲୋକଗୀତ ସିନେତରଙ୍ଗ କାର୍ଯ୍ୟକ୍ରମ ରହିଛି ରାତି 10:30। ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:02 ପ୍ରଚାର କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଗୀତାଞ୍ଜଳି ଅଗଣାକୁ ଆପଣଙ୍କୁ ସ୍ୱାଗତ, ନମସ୍କାର।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
1: ଆପଣଙ୍କ ଇଲେକ୍ଟ୍ରି ବିଲ୍ ଚିନ୍ତାରୁ ଏଥର ମିଳିବ ମୁକ୍ତି। ସରକାରଙ୍କ ପିଏମ୍ ସୂର୍ଯ୍ୟଘର ଲଗାଇ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡ୍ ପାଆନ୍ତୁ। ଦେଶର ଶ୍ରେଷ୍ଠ କମ୍ପାନୀର ସୂର୍ଯ୍ୟଘର ସୋଲାର ସୁଲଭ ମୂଲ୍ୟରେ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଉତ୍କଳ ସୋଲାର। ମୋବାଇଲ 9437179102।
2: ଧନୀ ଦରିଦ୍ରର ଭେଦଭାବ ନ କରି ସେବା ମନୋଭାବରେ ସବୁକିଛି ତୁଳନା କରି ଯନ୍ତ୍ରଣାରେ କାନ୍ଦୁଥିବା ଆଖିକୁ ସାନ୍ତ୍ୱନାର ଶବ୍ଦ କହି ପ୍ରତିଟି ଚିକିତ୍ସାର ଆବଶ୍ୟକତା ସାଜିଥିବା ଜୀବନ ରକ୍ଷାକାରୀ ତୁମେ। ପ୍ରତ୍ୟେକ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥାର ମେରୁଦଣ୍ଡ ତୁମେ। ତୁମର କରୁଣା ସୁସ୍ଥ କରିପାରେ, ତୁମର ଜ୍ଞାନ ଜୀବନଦାନ ଦେଇପାରେ, ତୁମର ସମର୍ପଣ ନୂତନ ଆଶାର ସଞ୍ଚାର କରିପାରେ। ତୁମ

ଏତେବେଳେ ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ସମସ୍ତରୀରେ କରି ପ୍ରଚାର କରୁଥିଲୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ତଥା ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଏଥର ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ମିଡ଼ିୟମ୍ ୱେଭ୍‌ରେ 199.3 ମିଟର ତଥା 1584 କିଲୋ ହର୍ଚ୍ଚ ମାଧ୍ୟମରେ, ପୁଣି FM ବ୍ୟାଣ୍ଡରେ 100.1କୁ ଟ୍ୟୁନ୍ କରି ଶୁଣିପାରୁଛନ୍ତି ଆମ କେନ୍ଦ୍ରକୁ। ଆହୁରି ବି ନ୍ୟୁଜ୍ ଅନ୍ AIR ଆପ୍କୁ ନିଜ ମୋବାଇଲ୍ରେ ଉତ୍ତାରି ଶୁଣିପାରୁଛନ୍ତି ଆମ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର କେନ୍ଦ୍ରକୁ। ହଁ ଶ୍ରୋତା ବନ୍ଧୁ, ଏଥର ମୂର୍ଚ୍ଛନା ମଞ୍ଜରୀ ଇନ୍ଦ୍ରଧନୁ।

ଇନ୍ଦ୍ରଧନୁର ଏଇ ମୂର୍ଚ୍ଛନା ରବୀନ୍ଦ୍ର ଜୈନ ଏବଂ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ। ଚଳଚ୍ଚିତ୍ର ମର୍ତ୍ତେ ଦମ୍ ତକ୍।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଇନ୍ଦ୍ରଧନୁର ମୂର୍ଚ୍ଛନା ଏଥର ଗୋବିନ୍ଦଚନ୍ଦ୍ର ମହାନ୍ତିଙ୍କ କଣ୍ଠରେ ଓଡ଼ିଆ ଆଲବମ୍ ଗୀତରୁ।

ଆଜି ପାଇଁ ଇନ୍ଦ୍ରଧନୁର ଶେଷ ମୂର୍ଚ୍ଛନା ଶିଳ୍ପୀ କୁନାଲ ଗଞ୍ଜୱାଲା ଏବଂ ଶ୍ରିୟା ଘୋଷଲଙ୍କ କଣ୍ଠରେ, ସଙ୍ଗୀତ ଆନନ୍ଦ ରାଜ ଆନନ୍ଦ, ଆରିଆନ୍।

ଶେଷ ହେଲା ମୂର୍ଚ୍ଛନା ମଞ୍ଜରୀ ଇନ୍ଦ୍ରଧନୁ, ଶୁଣିଲେ ଏଥିରେ ବିବିଧ ଗୀତ। ଆକାଶବାଣୀ କେନ୍ଦୁଝର ଏଥର ନିବେଦନ କରୁଛୁ ଯୁବବାଣୀ। ପ୍ରଯୋଜନା ଅନିତା ତିର୍କି ଏବଂ ଉପସ୍ଥାପନାରେ ଗୋପୀନାଥ।

ପ୍ରିୟ ଶ୍ରୋତା ବନ୍ଧୁ, ଜୀବନରେ ସତ୍ୟ ଆଉ ଶାନ୍ତିର ଖୋଜରେ ମଣିଷ ସବୁବେଳେ ବ୍ୟସ୍ତ। ବୁଦ୍ଧ ଜୈନଙ୍କଠାରୁ ଆରମ୍ଭ କରି ଓଷୋ, ସତ୍ୟସାଇ, ଶ୍ରୀମା ଅରବିନ୍ଦଙ୍କ ଯାଏ କେବଳ ସତ୍ୟ ଓ ଶାନ୍ତି ଖୋଜି ଖୋଜି ଚାଲିଯାଇଛନ୍ତି ସଂସାରରୁ। ହଁ ଶ୍ରୋତା ବନ୍ଧୁ, ଜଗତରେ ସେହି ସତ୍ୟ ଓ ଶାନ୍ତି ପାଇଁ ପ୍ରାର୍ଥନା କରିବା ସହିତ ଆପଣଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନିକା ଜ୍ଞାପନ କରି ଆରମ୍ଭ କରୁଛୁ ଆଜିର ଯୁବବାଣୀ।

0: हेलो
1: राजेश बाबू, मु पुलिस थाना रु कहुची।
0: पुणी थारे
1: आपण डिजिटल अरेस्ट रे अछंती, अन्य कोठरी को जानतु। एकुटिया आपणको पार्सल रे ड्रग्स मिलीची, लंबा फसिबे।
2: 10 लाख दियंतु, बंची जिबे।
0: सर एते कोठो
2: गोटे लिंक पठाइछि, एबे प्रोसेसिंग पाई 2 लाख पठांतु, बाकी परे।
0: सर 2 लाख
3: कोन हला बापा?
0: जियो से माने कहउछंती मो पार्सल भितरु ड्रग्स मिलीची।
1: अरे
0: काटी देला,
3: पैनिक हुआनी बापा, डिजिटल अरेस्ट बले किछि नाही, ए सबु फ्रॉड।
0: फ्रॉड
3: पुलिस बैंक आरबीआई इत्यादि नामरे आसुथिबा साइबर अपराधीक फोन किंबा वीडियो कॉल प्रति सावधान रहंतु। तांकु कोनोसी टंका पठांतु नाही, आउ तुरंत पुलिस को रिपोर्ट करंतु। जदि बुद्धिमता न देखैबे
0: तो टंका हरैबे।
4: आरबीआई कहे सचेतन हुवंतु, सतर्क रहंतु।
5: श्रोता बंधु, आजि समाजर त शांति हो जाइछि, सेमिति चरित्र स्खलन मध्य घटि चलिछि। ବର୍ତ୍ତମାନ ସମାଜରେ ଚରିତ୍ରକୁ ନେଇ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ଜଣେ ମଣିଷ 2-2 ଭିନ୍ନ ଚରିତ୍ରକୁ ନେଇ ସମାଜରେ ବଞ୍ଚୁଛି। ଗୋଟିଏ ଚରିତ୍ର ସେ ସୃଷ୍ଟି କରିଛି ସମାଜ ଆଗରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ, ଯାହାକୁ ସେ ଅଭିନୟ କରୁଛି, ଏବଂ ଅନ୍ୟ ଚରିତ୍ରଟି ଯାହା ସେ ନିଜ ଭିତରେ ବଞ୍ଚୁଛି। ଏହା ହିଁ ହେଉଛି ମଣିଷର ଅସଲ ଚରିତ୍ର, ଯାହାକୁ ସେ ବିନା ଅଭିନୟରେ କରିଚାଲିଛି। ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିର ଚରିତ୍ରକୁ ଦେଖି ଭଲ କିମ୍ବା ଖରାପ ଭାବେ ନିର୍ଦ୍ଧାରଣ କରାଯାଇପାରିବ ନାହିଁ, କାରଣ ସମାଜରେ ରାବଣ ଚେହେରା ତଳେ ରାମ ମୁଖା ପିନ୍ଧି ବୁଲୁଥିବା ଅନେକ ସଂଖ୍ୟା ମାତ୍ରାଧିକ। ସଂସାରରେ ଏପରି କୌଣସି ସୂତ୍ର ନାହିଁ ଯାହା ସାହାଯ୍ୟରେ ଆପଣଙ୍କ କୌଣସି ବ୍ୟକ୍ତିର ଚରିତ୍ର ନିର୍ଦ୍ଧାରଣ କରିପାରିବେ।

ରାତି 10:00ରେ ଲୋକଗୀତ, ରାତି 10:30ରେ ସିନେ ତରଙ୍ଗ, ରୂପାଲୀ ପର୍ଦ୍ଦାର ଗୀତକୁ ନେଇ ଆମର ଏହି କାର୍ଯ୍ୟକ୍ରମ।

ଆକାଶବାଣୀ କେନ୍ଦୁଝର ଏଥର ନିବେଦନ କରୁଛୁ, ଜନଜାତି ଜୀବନର ସଙ୍ଗୀତ ସୁରଭି ବନ ସୁରଭି ଆଜି ଏଥିରେ ଜୁଆଙ୍ଗ ଗୀତ ପରିବେଷଣ କରୁଛନ୍ତି ଶିଳ୍ପୀ ଗୋପ ଜୁଆଙ୍ଗ ଏବଂ ସାଥୀ। କିଛି କ୍ଷଣ ଅନ୍ତରରେ ନିବେଦନ କରୁଛୁ ଜୁଆଙ୍ଗ ଗୀତ।

0: ଶେଷ ହେଲା ଜନଜାତି ଜୀବନ ସଙ୍ଗୀତର ସୁରଭି ବନସୁରଭି। ଶିଳ୍ପୀ ଥିଲେ ଗୋପଜୁଆଙ୍ଗ ଏବଂ ସାଥୀ। ଆକାଶବାଣୀ କେନ୍ଦୁଝର। ସମୟ ସନ୍ଧ୍ୟା 6:10 ହେବାକୁ ଯାଉଛି। ଗୋସ୍ୱାମୀ ତୁଳସୀଦାସ ପ୍ରଣୀତ ଶ୍ରୀରାମଚରିତ ମାନସ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରୁଛୁ।
1: Episode number 15.

ଘଟଣାରେ ସାମିଲ ହେବା ପାଇଁ ଥିବା ସର୍ତ୍ତକୁ ପୂରଣ କରିବା ପରେ ଜଣେ ମହିଳା ଉପଭୋକ୍ତା ହୋଇଥାଏ। ସାଧାରଣତଃ ରେସନ କାର୍ଡଧାରୀ ବିପିଏଲ୍ ବର୍ଗର ଯେକୌଣସି 18 ବର୍ଷରୁ ଉର୍ଦ୍ଧ୍ୱ ମହିଳା ନିଜର ରେସନ କାର୍ଡ ଫଟୋ ବ୍ୟାଙ୍କ ପାସବୁକ୍ ଆଧାର କାର୍ଡ ଓ ଆଧାର କାର୍ଡ ସହିତ ସଂଲଗ୍ନ ନିଜର ମୋବାଇଲ ନମ୍ବର ଦେଇ ନିକଟସ୍ଥ ଗ୍ୟାସ ଯୋଗାଣକାରୀ ସଂସ୍ଥାରେ ଆବେଦନ କରି ଉପଭୋକ୍ତା ହୋଇପାରିବେ। ପ୍ରଥମେ ଉପଭୋକ୍ତା ଏଲ୍ପିଜି କନେକ୍ସନ ପାଇଁ 1600 ଟଙ୍କାର ଅର୍ଥରାଶି ସହାୟତା ପାଇଥାଏ। ଏଲ୍ପିଜି କନେକ୍ସନ ସହିତ ସିଲିଣ୍ଡର ଚୁଲା ପାଇପ ଆଦି ସମସ୍ତ ସାମଗ୍ରୀ ମାଗଣାରେ ତାକୁ ମିଳିଥାଏ। ଏବେ 2025-26 ଉଜ୍ଜଳା ଉପଭୋକ୍ତାକୁ ସର୍ବାଧିକ 9 ରିଫିଲ୍ ଯୋଗାଇବା ସହିତ 300 ଟଙ୍କାର ସବସିଡି ଦେବାକୁ 12,000 କୋଟି ଟଙ୍କା ସରକାର ମଞ୍ଜୁର କରିଛନ୍ତି। ତୈଳ କମ୍ପାନୀଗୁଡ଼ିକ କମ୍ ଦରରେ ବିକ୍ରି ଓ ଅଧିକ ଦରରେ କ୍ରୟ କରୁଥିବାରୁ ଯେଉଁ କ୍ଷତି ସହିବେ ସେଥିପାଇଁ ସରକାର ମଧ୍ୟ ତୈଳ କମ୍ପାନୀକୁ 12 କିସ୍ତିରେ 30,000 କୋଟି ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। 2026 ଏପ୍ରିଲ୍ ଶେଷ ସୁଦ୍ଧା 10,54,00,000ରୁ ଅଧିକ ଉଜ୍ଜଳା ଯୋଜନାରେ ଉପଭୋକ୍ତା ସାମିଲ ହୋଇପାରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦି ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍ 2017ର ଏକ ତଥ୍ୟରୁ ଜଣାଯାଏ 2016 ଆମ ଭାରତରେ ପାରମ୍ପରିକ ଜାଳେଣୀ ସାମଗ୍ରୀରୁ ଯେଉଁ ହାଉସ୍ ହୋଲ୍ଡ ଏୟାର ପଲ୍ୟୁସନ୍ ସୃଷ୍ଟି ହୋଇଥିଲା ତଦ୍ୱାରା 4 ଲକ୍ଷରୁ ଅଧିକଙ୍କର ମୃତ୍ୟୁ ଘଟିଥିଲା। ଏହି ଆହ୍ୱାନକୁ ଉଜ୍ଜଳା ଯୋଜନା ପ୍ରତିହତ କରିବାକୁ ସମର୍ଥ ହୋଇଛି ବୋଲି କୁହାଯାଇପାରେ। ଶ୍ୱାସକ୍ରିୟା ଜନିତ ରୋଗ ଚକ୍ଷୁ ରୋଗର ଉପଶମ ସହିତ ଗର୍ଭବତୀ ଓ ଶିଶୁମାନଙ୍କୁ ସୁରକ୍ଷା ଦେବାରେ ଉଜ୍ଜଳା ଯୋଜନା ସଫଳ ହୋଇଛି। ଭୋଜନ ପ୍ରସ୍ତୁତିରୁ ବଳକା ସମୟକୁ ଅନ୍ୟ କାର୍ଯ୍ୟରେ ନିଯୁକ୍ତ କରିବାକୁ ମହିଳା ଆଜି ସମର୍ଥ ହୋଇପାରିଛି। ବିଶ୍ରାମ ଓ ସୁସ୍ଥ ଜୀବନ ପାଇ ଉଜ୍ଜଳା ଉପଭୋକ୍ତା ଆମ ମା ଭଉଣୀ ଖୁବ୍ ଉଲ୍ଲସିତ। କହିବାକୁ ଗଲେ ଉଜ୍ଜଳା ଯୋଜନା ସାମାଜିକ ସ୍ତରରେ ମହିଳାଙ୍କୁ ସୁଦୃଢ଼ ଓ ସଶକ୍ତ କରିପାରିଛି। ସରକାରଙ୍କ ଉଜ୍ଜଳା ଯୋଜନା ଯେ ବ୍ଲୁ ଫୁଏଲ୍ ରିଭଲ୍ୟୁସନ୍ ବା ନୀଳ ଇନ୍ଧନ ବିପ୍ଳବକୁ ସଫଳ କରିପାରିଛି ଏଥିରେ ଦ୍ୱିମତ ହେବାର ନାହିଁ।

ଶୁଣୁଥିଲେ ଆଲୋଚନା ଉଜ୍ଜଳା ଯୋଜନା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ଗବେଷିକା ଅନସୂୟା ମହାପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବା ନେଇ ଏନ୍ଟିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା, ଭାରତୀୟ

0: ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶା ପୁରସ୍କୃତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସୁସ୍ଥ ଜୀବନ ଅତିବାହିତ କରିବାରେ ସେବିକା ବା ନର୍ସ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିଥାନ୍ତି। ଶରୀର ଅସୁସ୍ଥ ହେଲେ କେବଳ ଯେ ଡାକ୍ତରଙ୍କ ଆବଶ୍ୟକତା ପଡ଼େ ତାହା ନୁହେଁ, ସେବିକା ମଧ୍ୟ ଆମକୁ ପୁନଃ କାର୍ଯ୍ୟକ୍ଷମ କରାଇବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥାନ୍ତି। ତେଣୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା ହିଁ ହେଉଛନ୍ତି ସବୁଠାରୁ ବଡ଼ କାର୍ଯ୍ୟଶକ୍ତି। ରୋଗୀ ସେବା ଲାଗି ନର୍ସଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇ ପ୍ରତ୍ୟେକ ବର୍ଷ ଆଜିର ଦିବସରେ ଆନ୍ତର୍ଜାତିକ ନର୍ସ ବା ସେବିକା ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇଆସୁଛି। 1820 ମେ ମାସ 12 ଇଂଲଣ୍ଡର ଏକ ଧନୀ ପରିବାରରେ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ଜନ୍ମଗ୍ରହଣ କରିଥିଲେ। 1954 ରୁଷ ଦକ୍ଷିଣ ପ୍ରାନ୍ତରେ ଯୁଦ୍ଧ କରିବାକୁ ବ୍ରିଟିଶ ସୈନିକଙ୍କୁ କ୍ରିମିଆକୁ ପଠାଯାଇଥିଲା। ସେ ସମୟରେ ବ୍ରିଟେନ୍, ଫ୍ରାନ୍ସ ଓ ତୁର୍କୀ ଏକାଠି ରୁଷ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ଆହତ ସୈନିକଙ୍କୁ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ସହ ଅନ୍ୟ ସେବିକାଙ୍କୁ ସେଠାକୁ ପଠାଯାଇଥିଲା। ଫ୍ଲୋରେନ୍ସ ଦିନରାତି ପରିଶ୍ରମ କରି ସୈନିକଙ୍କ ଚିକିତ୍ସା କରିଥିଲେ। ତାଙ୍କ ସେବାରେ ଆହତ ସୈନିକଙ୍କ ଅବସ୍ଥାରେ ସୁଧାର ଆସିଥିଲା। 1856 ଯୁଦ୍ଧ ସମାପ୍ତ ହେବା ପରେ ସେଠାରୁ ସେ ଇଂଲଣ୍ଡ ଫେରିଥିଲେ ଏବଂ ତାଙ୍କର ସେବା, ନିଷ୍ଠା ଏବଂ କାର୍ଯ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ। ଆମେରିକାର ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଡୋରୋଥି ସଟରଲ୍ୟାଣ୍ଡ 1953 ନର୍ସିଂ ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ 1965 ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ନର୍ସିଂ ପରିଷଦ ଏହି ଦିବସ ପାଳନ କରିଥିଲା। ସେବେଠାରୁ ସେବିକାଙ୍କ ସେବା ଓ ନିଷ୍ଠାକୁ ସମ୍ମାନ ଜଣାଇ ଏହି ଦିବସ ପ୍ରତ୍ୟେକ ବର୍ଷ ପାଳିତ ହୋଇଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ସେବିକାଙ୍କ ସୁସ୍ଥତା, ନିରାମୟ ଜୀବନ ଏବଂ ନିରାପତ୍ତା ପାଇଁ ଚଳିତ ବର୍ଷର ବାର୍ତ୍ତା ସୂଚାଉଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତାଙ୍କ ପ୍ରତି ସମାଜର ରହିଥିବା କର୍ତ୍ତବ୍ୟକୁ ଚଳିତ ବର୍ଷର ବାର୍ତ୍ତା ସ୍ମରଣ କରାଉଛି। ସେମାନଙ୍କର ଶାରୀରିକ, ମାନସିକ ଏବଂ ବୃତ୍ତିଗତ ସୁରକ୍ଷା ଦିଗରେ ଆମେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି। ସେବିକାଙ୍କର କଠିନ ପରିଶ୍ରମ ଯୋଗୁଁ ରୋଗୀଟି କେବଳ ଯେ ସୁସ୍ଥ ହୁଏ ତାହା ନୁହେଁ, ବରଂ ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସ୍ଥିରତା ପରିଲକ୍ଷିତ ହୋଇଥାଏ। କୋଭିଡ୍ ମହାମାରୀ ସମୟରେ ସେବିକାଙ୍କର ନିଃସ୍ୱାର୍ଥପର ସେବା ଏବଂ କଠିନ ଅଧ୍ୟବସାୟ ଆମ ସମସ୍ତଙ୍କୁ ସଫଳତାର ସହ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ପ୍ରଦାନ କରିଥିଲା। ବିଶ୍ୱରେ ପାଖାପାଖି 30 ଅଧିକ ନର୍ସ କାର୍ଯ୍ୟରତ ଅଛନ୍ତି। ଭାରତରେ 23 ଅଧିକ ପଞ୍ଜୀକୃତ ନର୍ସ କାର୍ଯ୍ୟ କରୁଥିବା ଏକ ଆକଳନରୁ ଜଣାପଡ଼ିଛି। ତେବେ ଏହା ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ରହିଛି ବୋଲି କୁହାଯାଉଛି। ଏପରିକି ଆମ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ରହିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସେବିକାଙ୍କ ସହଯୋଗ ମାଧ୍ୟମରେ ହିଁ ଅଧିକ ତ୍ୱରାନ୍ୱିତ ହୋଇଥାଏ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର 2026 ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନର୍ସିଂ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 15 ପୁରସ୍କାର ବିତରଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଆଜିର ଦିବସ ନର୍ସିଂ କର୍ମଚାରୀ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ବୃତ୍ତିଧାରୀଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରାଉଛି। ସେବାର ସର୍ବୋଚ୍ଚ ମାନଦଣ୍ଡକୁ ନର୍ସିଂ ବୃତ୍ତିଧାରୀ ପ୍ରମାଣ କରିଆସିଛନ୍ତି। ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ସେମାନେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଜ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ 1973 ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ପୁରସ୍କାର ବାବଦରେ ମନୋନୀତଙ୍କୁ ପ୍ରମାଣପତ୍ର, 1,00,000 ନଗଦ ପୁରସ୍କାର ଏବଂ ଏକ ପଦକ ପ୍ରଦାନ କରାଯାଇଥାଏ। ମଣିଷ ଜନ୍ମଗ୍ରହଣ କରିବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜୀବନଚକ୍ରରେ ସେବିକା ହିଁ ଅତ୍ୟନ୍ତ ଉଲ୍ଲେଖନୀୟ ଯୋଗଦାନ ଦେଇଥାନ୍ତି। ତେବେ ସେବା ପ୍ରଦାନ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ମଧ୍ୟ ସମସ୍ତେ ଅବଗତ ହେବା ଉଚିତ। କାର୍ଯ୍ୟକ୍ଷେତ୍ର ଏବଂ ପାରିବାରିକ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବାରେ ସେବିକା ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଆଜିର ଦିବସରେ ସେବିକାଙ୍କର କଠିନ ପରିଶ୍ରମ ଓ ସମର୍ପଣ ଭାବକୁ ସମ୍ମାନ ଦେବା ଏବଂ ସେମାନଙ୍କ ପ୍ରତି ଯତ୍ନବାନ ହେବା ସହ ତାଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ଆଲବମ୍ ଗୀତ ସଙ୍ଗୀତ ବିଶ୍ୱମ୍ଭର ସାବତ, ପ୍ରଥମ ଶିଳ୍ପୀ ବବୁଲ ସୁପ୍ରିୟ, ଲେଖା ପ୍ରସ୍ତୁତି ରଜନୀକାନ୍ତ ନାୟକ।

କାର୍ଯ୍ୟକ୍ରମର ଶେଷ ଗୀତ ଶିଳ୍ପୀ ବବୁଲ ସୁପ୍ରିୟ ଏବଂ ନବୀନା, ରଚନା ରଜନୀକାନ୍ତ ନାୟକ।

0: শেষ হলো অ্যালবাম গীতা। শিল্পী ছিলেন বাবুল সুপ্রিয়, শিবা এবং নবীন। গীত রচনা করে রজনীকান্ত নায়ক, সঙ্গীতর রূপরেখ প্রস্তুত করে বিশ্বম্বর সাওয়াত। আকাশবাণী কেন্দুঝর, সময় সন্ধ্যা 7:15 হওয়া যাচ্ছে। ওড়িয়ার সম্বাদ আকাশবাণী কটক কেন্দ্র।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତରେ ଆସନ୍ତା 14 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଦୁଇଦିନିଆ ସମ୍ମିଳନୀ। ଚଳିତ ବର୍ଷ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଟିଏର ଘୋଷଣା। ଏକ ସାଇବର ସୁରକ୍ଷିତ ଭାରତ ଗଠନ ଦିଗରେ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଜାରି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ 3 ବର୍ଷ ମଧ୍ୟରେ ଦେଶବ୍ୟାପୀ 75,000 ମେଡିକାଲ ସିଟ୍ ବଢ଼ାଇବା ଲାଗି ସରକାରଙ୍କ ନିଷ୍ପତ୍ତି। ଏବଂ ଆଇପିଏଲ୍ କ୍ରିକେଟର ଆଜିକାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି। ଭାରତ ଆସନ୍ତା 14 ଓ 15 ତାରିଖ ଦିନ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ସମ୍ମିଳନୀ ଆୟୋଜନ କରିବ। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିବେ। ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନେ

0: ଏହି ସମ୍ମିଳନୀ ଅବସରରେ ମତ ବିନିମୟ କରିବେ। ଏତଦ୍ବ୍ୟତୀତ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ବୈଦେଶିକ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି।
1: 14 और 15 तारीख को ब्रिक्स विदेश मंत्री की बैठक हो रही है जिसकी अध्यक्षता हम लोग कर रहे हैं। जहां तक देशों का आपने जिक्र किया, उनकी तरफ से कौन आएगा ये तो खैर उनको तय करना है, लेकिन जैसे जैसे लोग आएंगे आपको पता चल जाए कौन उनके नेतृत्व कर रहे हैं, कौन लोग उसमें भाग ले रहे हैं।
0: ନେପାଳ ସହିତ ଭାରତର ସମ୍ପର୍କ ସମ୍ବନ୍ଧରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତର ନେପାଳ ସହିତ ଏକ ବହୁବିଧ ସମ୍ପର୍କ ରହିଆସିଛି। ନେପାଳରେ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ବାଲେନ୍ଦ୍ର ଶାହାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଭାରତ ନେପାଳ ବନ୍ଧୁତ୍ୱ ଏବଂ ପାରମ୍ପରିକ ସମ୍ପର୍କକୁ ସଶକ୍ତ କରିବା ଦିଗରେ ଏହା ଭାରତର ପ୍ରତିବଦ୍ଧତାର ପ୍ରତୀକ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଶକ୍ତି ସୁରକ୍ଷା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯିବ। ଭାରତ ୟୁଏଇ ସହିତ ରହିଥିବା ବହୁବିଧ ସମ୍ପର୍କର ଶକ୍ତି ସୁରକ୍ଷା ହେଉଛି ଏକ ଆବଶ୍ୟକ ଅଂଶ। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ବୃଦ୍ଧି କରାଯିବା ଲାଗି ଆଲୋଚନା ହେବ ବୋଲି ସେ କହିଛନ୍ତି। ସେହିଭଳି ନରୱେ, ସ୍ୱିଡେନ୍, ଇଟାଲୀ ଓ ନେଦରଲ୍ୟାଣ୍ଡସ୍କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏହି ଦେଶଗୁଡ଼ିକ ନବସୃଜନ ଏବଂ ସ୍ୱଚ୍ଛ ଶକ୍ତି ଜ୍ଞାନକୌଶଳର କେନ୍ଦ୍ର ଭାବେ ପରିଚିତ। ପ୍ରଧାନମନ୍ତ୍ରୀ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଏହିସବୁ କ୍ଷେତ୍ରକୁ ସଶକ୍ତ କରିବା ଉପରେ ଆଲୋଚନା କରିବେ ବୋଲି ସେ କହିଛନ୍ତି।
1: संयुक्त अरब अमीरात दौरे के दौरान भी ऊर्जा सुरक्षा पर बातचीत होगी, जिस प्रकार का हमारी उनसे साझेदारी चल रही है, कैसे इसको और व्यापक किया जाए ताकि हम अपने जो ऊर्जा सुरक्षा हमारी है उसको हम मजबूत कर सके। उसके अलावा जो चार अन्य देश हैं, नॉर्डिक समिट होने वाला है, नॉर्वे की यात्रा है, स्वीडन की यात्रा है, इटली की यात्रा, नेदरलैंड्स की यात्रा है, यहां पर भी ये देश में से नवाचार के बहुत बड़ा केंद्र है। इनोवेशन इकोसिस्टम में भारत में बहुत काम हो रहा है और क्लीन एनर्जी टेक्नोलॉजीज में ये लोग और ग्रीन ट्रांजिशन में काफी आगे हैं। तो इन सभी मुद्दे पर हमारी बातचीत होगी और वो सब साझेदारी जो विकसित भारत की तरफ हमको ले आता है उसे कैसे मजबूत किया जाएगा, ये प्रधानमंत्री के दौरे का एक मुख्य आधार है।
0: ଚଳିତ ମାସ 3 ତାରିଖରେ ଦେଶବ୍ୟାପୀ ଅନୁଷ୍ଠିତ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଚଳିତ ବର୍ଷର ନିଟ୍ ପରୀକ୍ଷାକୁ ବାତିଲ କରାଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଅଭିଷେକ ସିଂ ଏହା କହିଛନ୍ତି। ସେ କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରାଯାଇ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ, ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଶ୍ରୀ ସିଂ କହିଛନ୍ତି, ଚଳିତ ବର୍ଷ ନିଟ୍ ଦେଇଥିବା ଛାତ୍ରଛାତ୍ରୀଙ୍କ ଲାଗି ଏନ୍ଟିଏ ପୁଣି ଥରେ ପରୀକ୍ଷା ପରିଚାଳନା କରିବ। ଏଥିଲାଗି ସେମାନଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ଏବଂ ଏହି ପରୀକ୍ଷା ଯେଭଳି ସ୍ୱଚ୍ଛତାର ସହ ସମ୍ପନ୍ନ ହେବ ସେଥିଲାଗି ଏନ୍ଟିଏ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
2: बच्चों के लिए हम दोबारा परीक्षा कराएंगे जो कि एकदम फेयर तरीके से होगी, जिसमें किसी भी तरह की अनियमितता नहीं होगी। हमने एनटीए के ऊपर जिम्मेदारी लेते हुए यह भी निर्णय लिया कि हम जो अगली परीक्षा दोबारा कराएंगे उसके लिए कोई एडिशनल फीस नहीं चार्ज करेंगे, और न ही सिर्फ वह, क्योंकि बच्चों को दोबारा आना पड़ रहा है परीक्षा देने के लिए, हमने जो पहली बार जो परीक्षा कराई थी उसके लिए फीस ली थी उसको भी हम रिफंड करेंगे, ताकि एनटीए अपनी जिम्मेदारी को समझे। और हमने सारी जो इन्फॉर्मेशन है वह सीबीआई को उपलब्ध करा रहे हैं।
0: आपण माने संवाद सुनुचंते आकाशवाणी रो। ଏକ ସାଇବର ସୁରକ୍ଷିତ ଭାରତ ଗଠନ ଦିଗରେ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରିଚାଲିଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି। ଦେଶରେ ସାଇବର ଆର୍ଥିକ ଠକାମୀ ବିପକ୍ଷରେ ପଦକ୍ଷେପ ନେବା ସହିତ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ସଶକ୍ତ କରିବା ଦିଗରେ ଆଜି ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ ନବସୃଜନ ହବ୍ ମଧ୍ୟରେ ଏକ ବୁଝାମଣାପତ୍ର ଏମ୍ଓୟୁ ସ୍ୱାକ୍ଷରିତ ହେବା ଅବସରରେ ସେ ଏହା କହିଛନ୍ତି। ଏଥିସହିତ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଥିବା ବେଆଇନ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରି ନିଷ୍କ୍ରିୟ କରିବା ଦିଗରେ ମଧ୍ୟ ଏହି ଏମ୍ଓୟୁ ସହାୟକ ହେବ। ଦେଶରେ ସାଇବର ଅପରାଧକୁ ନିୟନ୍ତ୍ରଣରେ ଆଣିବା ଦିଗରେ ଏଭଳି ଆକାଉଣ୍ଟସ୍ଗୁଡ଼ିକ ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି। ତେବେ ଆଜି ସ୍ୱାକ୍ଷରିତ ହୋଇଥିବା ଏମ୍ଓୟୁ ନାଗରିକମାନଙ୍କ ଲାଗି ସାଇବର ଅପରାଧ ବିପକ୍ଷରେ ଆଗାମୀ ପିଢ଼ିର ସୁରକ୍ଷା କବଚ ରୂପେ କାର୍ଯ୍ୟ କରିବ ବୋଲି ଶ୍ରୀ ଶାହା ମତବ୍ୟକ୍ତ କରିଛନ୍ତି। ସ୍ୱାସ୍ଥ୍ୟ ନବସୃଜନ କ୍ଷେତ୍ରରେ ଅଖିଳ ଭାରତ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ଏମ୍ସ ନୂଆଦିଲ୍ଲୀ ଏକ ଜାତୀୟ ପ୍ରାଥମିକ ସଂସ୍ଥା ରୂପେ ଗତ 70 ବର୍ଷ ଧରି ସେବା କରି ଆସୁଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଏମ୍ସର 51ତମ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ରଖି ଶ୍ରୀ ରାଧାକ୍ରିଷ୍ଣନ ଏହା କହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ରୋଗୀଙ୍କର

0: ଯତ୍ନ ନେବା ସହିତ ଆଧୁନିକ ଔଷଧର ସୁଗମ ଉପଲବ୍ଧତା କ୍ଷେତ୍ରରେ ଏମ୍ ସର୍ବୋଚ୍ଚ ମାନକ ପ୍ରତିଷ୍ଠା କରିବାରେ ସଫଳ ହୋଇପାରିଛି। ବାର୍ଷିକ ପ୍ରାୟ 50 ଲକ୍ଷ ବହିର୍ବିଭାଗ ରୋଗୀ ଆସୁଥିବା ଏହି ପ୍ରତିଷ୍ଠାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅକ୍ତିଆର କରିପାରିଛି ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଏମ୍ସ ନୂଆଦିଲ୍ଲୀ କେବଳ ଏକ ପ୍ରତିଷ୍ଠାନ ନୁହେଁ ବରଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ସଂସ୍ଥା। ଦେଶବ୍ୟାପୀ ଜନସାଧାରଣଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ଆଗାମୀ 2-3 ବର୍ଷ ମଧ୍ୟରେ 75,000 ମେଡିକାଲ ସିଟ୍ ବଢ଼ାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ ସରକାର ଉଭୟ ସ୍ନାତକ ଓ ସ୍ନାତକୋତ୍ତର ମେଡିକାଲ ସିଟ୍ 1,75,000 ବୃଦ୍ଧି କରିସାରିଛନ୍ତି ବୋଲି ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି। ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା ଭିତ୍ତିକ ଗବେଷଣା ଓ ନବସୃଜନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଦିଗରେ ନିରନ୍ତର ପ୍ରୟାସ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ICSSR 58ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ସରକାର ଜାତୀୟ ଶିକ୍ଷାନୀତିରେ ଭାରତୀୟ ଜ୍ଞାନ ପରମ୍ପରା ଏବଂ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଶିକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦେଉଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତକୁ ସମ୍ମୁଖୀନ ହେବାକୁ ଥିବା ବିଭିନ୍ନ ସାମାଜିକ ସମସ୍ୟାଗୁଡ଼ିକୁ କିଭଳି ପ୍ରତିହତ କରାଯାଇପାରିବ ସେ ଦିଗରେ ICSSR ଯତ୍ନବାନ ହେବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ନିଜର ଭାଷା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି।
1: ICSR समय को आगे जाते हुए आने वाले 10-15 साल भारत को 2047 की रोड मैप में पहुंचने के लिए लक्ष्य तक पहुंचने के लिए किस किस प्रकार की सोशल चैलेंजेस को ध्यान देना पड़ेगा, ये ICSR के आने वाले 10-15 साल के काम होने चाहिए। हमें अपनी भाषा को महत्व देना पड़ेगा, हमारी अर्थनीति को मजबूत करना है तो हमारी भाषा को हमें महत्व देना पड़ेगा।
0: ଭାରତ ନିକଟରେ ଯେକୌଣସି ଅର୍ଥନୈତିକ ବୈଷୟିକ ଜ୍ଞାନକୌଶଳଗତ ଏବଂ ଭୂ ରାଜନୈତିକ ପ୍ରତିବନ୍ଧକ ବିରୁଦ୍ଧରେ ନିଜକୁ ସଶକ୍ତ କରିବାର କ୍ଷମତା ରହିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ବାର୍ଷିକ ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାମ୍ପ୍ରତିକ ଭୂ ରାଜନୈତିକ ଏବଂ ବ୍ୟବସାୟିକ ପରିସ୍ଥିତିରେ ସମଗ୍ର ବିଶ୍ୱ ବର୍ତ୍ତମାନ ପ୍ରତ୍ୟେକ ଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି। ମାତ୍ର ଭାରତ ଏହି ପ୍ରତିକୂଳ ସ୍ଥିତିକୁ ନିରନ୍ତର ଭାବେ ସୁଯୋଗରେ ପରିଣତ କରିବାର ସମର୍ଥ ହୋଇଛି ବୋଲି ସେ କହିଛନ୍ତି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ତଥ୍ୟକୁ ଉଲ୍ଲେଖ କରି ଶ୍ରୀ ଗୋୟଲ କହିଛନ୍ତି, ପ୍ରାୟ 11 ମାସର ବିଭିନ୍ନ ଉତ୍ପାଦର ଆମଦାନୀ ଲାଗି ବର୍ତ୍ତମାନ ଦେଶରେ ବୈଦେଶିକ ବିନିମୟ ପାଣ୍ଠି ପରିମାଣ ଯଥେଷ୍ଟ ରହିଛି। ଏହାଦ୍ୱାରା ଭାରତ ବିଶ୍ୱରେ ଏକ ସୁଦୃଢ଼ ସ୍ଥାନରେ ସ୍ଥାନିତ ହେବାରେ ସକ୍ଷମ ହୋଇପାରିଛି ବୋଲି ସେ କହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଗୁଜରାଟ ଟାଇଟାନ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତରେ ଆସନ୍ତା 14 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କ 2-ଦିନିଆ ସମ୍ମିଳନୀ। ଚଳିତ ବର୍ଷ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି NTAର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଶୋଇ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଥିଲେ। ଶ୍ରୀ ନାୟକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଲମତାଗୁଡ଼ାଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ସେତୁବନ୍ଧ ଯୋଜନା, ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ 22 ଗ୍ରାମ ପଞ୍ଚାୟତ ପାଇଁ 149,49,00,000 ଟଙ୍କା ବ୍ୟୟ ଅଟକଳରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା 100 ଗ୍ରାମର

0: 32,609 ପରିବାରଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ।
1: ଆଜି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ନେଇ ଆମେ ଉପସ୍ଥିତ ହୋଇଥିଲୁ। ମେଗା ପ୍ରକଳ୍ପ ବିଗତ ଦିନରେ ନଳ ଥିଲା, ପାଣି ନଥିଲା। ଆଜି ସେ ପ୍ରକାର କାର୍ଯ୍ୟକ୍ରମ ଆମେ ଦ୍ୱିତୀୟ ନମ୍ବର ପ୍ରୋଜେକ୍ଟକୁ ଉନ୍ମୋଚନ କରିଛୁ। ପ୍ରଥମ ପ୍ରୋଜେକ୍ଟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିଲେ। ଦ୍ୱିତୀୟ ପ୍ରୋଜେକ୍ଟ ଯେଉଁ ଉନ୍ମୋଚିତ ହେଲା ସେଥିରେ ଆମର 7 ପଞ୍ଚାୟତକୁ ପାଣି ଯିବ ଏବଂ ଯେଉଁ ପାଣି ପହଞ୍ଚିବ ଏଥିରେ ଆମେ ସବୁ ସେଚୁରେସନ୍ କରିବା ବ୍ୟବସ୍ଥା କରିବୁ। 2027 ମାର୍ଚ୍ଚ ଭିତରେ ସମସ୍ତ ଗାଁକୁ ପାଣି ଆମେ ଦେଇଦେବୁ। ଏ ପ୍ରକାର କାର୍ଯ୍ୟକ୍ରମ ଭିତରେ 481 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ, ସମସ୍ତ ନିର୍ବାଚିତ ପ୍ରତିନିଧି ଏମ୍ପି ଏମ୍ଏଲ୍ଏ ତାଙ୍କର ଉପସ୍ଥିତି, ଜିଲ୍ଲା କଲେକ୍ଟର ସମସ୍ତ ବିଭାଗୀ ଉପସ୍ଥିତି, ଏ ଉପସ୍ଥିତି ଏବଂ ଜନତା ଭିତରେ ଯୋଉ ମିଶ୍ରଣ ହେଲା, ଏ କାର୍ଯ୍ୟକ୍ରମ ବିଗତ ଦିନରେ ହେଉନଥିଲା। ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ଲୋକମାନଙ୍କର ବି ଜାଣିବାର ଯୋଉ ସୌଭାଗ୍ୟ ମିଳିଲା ସେମାନେ କହିବେ, ପ୍ରଶାସନର କାମ ତତ୍ପରତା ବୃଦ୍ଧି ପାଇବ ଏବଂ ନିର୍ବାଚିତ ଅଧିକାରୀମାନେ ବି ଯୋଉ ସେମାନେ ଅଛନ୍ତି ସେମାନଙ୍କର ବିଶ୍ୱାସ ଆଜି ଲୋକଙ୍କୁ ଦେଇଛନ୍ତି। ସେହି ଦୃଷ୍ଟି ନେଇ ଏ କାର୍ଯ୍ୟକ୍ରମ ବହୁତ ଆଗକୁ ନେବ ବୋଲି ମୁଁ ଆଶୁଛି। 100-seated ହସ୍ପିଟାଲ ତିଆରି ହେବ, ଏ ବି ଏକ ମାଇଲ ଖମ୍ବ ନବରଙ୍ଗପୁର ଜିଲ୍ଲା ପାଇଁ। ଆଜିକାର ପରିସ୍ଥିତି ଯେ ନୂଆ ସରକାର ହେଇଛି, ଲୋକଙ୍କ ସରକାର ଆସିଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବି, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି। ସେ ପାଣି, ସ୍ୱାସ୍ଥ୍ୟ, ରାସ୍ତା, ଗାଁର ବ୍ୟବସ୍ଥା, ସବୁ ବ୍ୟବସ୍ଥାକୁ ଯୋଉ ସୁଚାରୁ ରୂପରେ ସମ୍ପାଦନ କରୁଛନ୍ତି, ଆମେ ଆଗକୁ ଆଗକୁ ବଢିବା।
0: ଆସନ୍ତା 26 ତାରିଖରୁ ନବରଙ୍ଗପୁର ଜିଲ୍ଲାରେ 5 ବ୍ଲକର 6 ମଣ୍ଡିରେ ଚାଷୀଙ୍କଠାରୁ ଧାନ କିଣାଯିବ। ମୋଟ 2,221 ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ରବି ମଣ୍ଡିରେ 69,713 କ୍ୱିଣ୍ଟାଲରୁ ଧାନ ସଂଗ୍ରହ କରାଯାଇଥିଲା। ନବରଙ୍ଗପୁର ପୌର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସ୍କାର୍ଟ ଓଡ଼ିଶା ହାକାଥନ୍ 3.0 ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଭୂମି ଅଧିଗ୍ରହଣ ବାବଦରେ କ୍ଷତିପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେଶରୀଗୁଡ଼ା ମୌଜାର 15 ଜଣ ହିତାଧିକାରୀଙ୍କୁ 70,48,00,000 ଅଧିକ ଟଙ୍କା ବଣ୍ଟନ କରିଥିଲେ। ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ 758 ଜଣ ଶ୍ରମିକ ହିତାଧିକାରୀଙ୍କୁ 4,55,25,000 ଟଙ୍କାର ବିଭିନ୍ନ ଯୋଜନାର ଆର୍ଥିକ ପ୍ରୋହାହନ ଓ ସହାୟତା ବଣ୍ଟନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ନିବେଦନ କରୁଛୁ କୃଷି ଏବଂ କୃଷି ଜୀବନର କଥା, ଆମ ଚାଷବାସ। କିନ୍ତୁ ତା ପୂର୍ବରୁ ବିଜ୍ଞାପନର ସାମାନ୍ୟ ବିରତି।
3: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
4: ସୁନା, ରୂପା, ହୀରା, ଡ୍ରେସ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
3: କନକ ଜୁଏଲେରୀ, ବିଏସ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: ଆପଣଙ୍କ ଇଲେକ୍ଟ୍ରି ବିଲ୍ ଚିନ୍ତାରୁ ଏଥର ମିଳିବ ମୁକ୍ତି। ସରକାରଙ୍କ ପିଏମ୍ ସୂର୍ଯ୍ୟଘର ଲଗାଇ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ। ଦେଶର ଶ୍ରେଷ୍ଠ କମ୍ପାନୀର ସୂର୍ଯ୍ୟଘର ସୋଲାର ସୁଲଭ ମୂଲ୍ୟରେ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଉତ୍କଳ ସୋଲାର। ମୋବାଇଲ 9437179102।
5: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ,
6: କାହିଁକି? କିନ୍ତୁ
5: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
6: ଡିଜିଟାଲ ଆରେଷ୍ଟ?
5: 1,00,000 ଦିଅନ୍ତୁ, ବଞ୍ଚିଯିବେ।
6: ଏତେ ଟଙ୍କା?
5: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
6: ଜେଲ ତ ତୁମେ ଯିବ।

0: ତୁମର ଚେହେରା ରେକର୍ଡ ହେଇସାରିଛି। ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍। ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ୍ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ।
1: ହେଲୋ ମମା।
2: ହାଇ।
3: ଆର୍ବିଆଇ କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଜୁହାର ଜୁହାର ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ବିଶୁ ଭାଇର ଜୁହାର। ଯେହେତୁ ଏଇନା ଖରାଦିନ ଚତୁଃପାର୍ଶ୍ୱ ଖାଲି ଶୁଖା ଶୁଖା ଦେଖାଯାଉଛି, ଚାରିପଟେ ପତ୍ର ପଡ଼ିଛି କିମ୍ବା ଆମ ନଡ଼ାକୁଟା ଯେଉଁ ଜମିରେ ଚାଷ କରିଥିଲେ ସେ ଜମିରେ ମଧ୍ୟ ଶୁଖିକି ପଡ଼ିଛି। ତ ବେଳେବେଳେ ଦେଖାଯାଏ କ'ଣ ହୁଏ ନା ଆମ ଲୋକମାନେ ନିଆଁ ଲଗାଇ ଦିଅନ୍ତି, କିମ୍ବା କିଛି ଲୋକ ଥାଆନ୍ତି ତାଙ୍କର ଯେଉଁ ଅମଳ ଥାଏ ବିଡ଼ି ସିଗାରେଟ୍ ଖାଇବାର, ସେମାନେ କ'ଣ କରନ୍ତି ନା ଖାଇସାରିବା ପରେ ତା ଖଣ୍ଡିଆ ବିଡ଼ି ହେଉ ସିଗାରେଟ୍ ହେଉ ବା ଅନ୍ୟାନ୍ୟ ଧୂମ୍ରପାନକୁ ସେମାନେ ପକାଇ ଦିଅନ୍ତି। ଯେତେବେଳେ ପକାଇ ଦିଅନ୍ତି କ'ଣ ହୁଏ ନା ସେଇ ନିଆଁ ଶୁଖିଲା ପତ୍ର ସଂସ୍ପର୍ଶରେ ଆସି ବା ନଡ଼ାକୁଟା ସଂସ୍ପର୍ଶରେ ଆସି ସେ ନିଆଁ ଲାଗିଯାଏ ଏବଂ ଧୀରେ ଧୀରେ ସେଇ ନିଆଁ କାୟା ବିସ୍ତାର କରିଥାଏ ଏବଂ ଆସି ଆମ ଘର ହେଉ ଗାଁର ଚାଳକୁ ମଧ୍ୟ ଧରିଥାଏ। କହିବାର କଥା ଯେ ଆପଣମାନେ ଏହି ସମୟରେ ନିଆଁଠାରୁ ଦୂରେଇ ରୁହନ୍ତୁ, କୌଣସି ଜାଗାରେ ନିଆଁ ଲଗାନ୍ତୁ ନାହିଁ, କିମ୍ବା ନିଆଁ ଯଦି ଲାଗିଥିବାର ଦେଖୁଛନ୍ତି ତାକୁ ଶୀଘ୍ର ଲିଭେଇବା ପାଇଁ ଚେଷ୍ଟା କରନ୍ତୁ। କାହିଁକି ନା ଏଇ ଖରାଦିନରେ ପବନ ବହିବ, ପବନ ବହିବା ଦ୍ୱାରା ଯଦି ଗୋଟେ ଜାଗାରେ ନିଆଁ ଧରିଲା ଧୀରେ ଧୀରେ ହୁତୁ ହୁତୁ ହୋଇ ସେ ନିଆଁ ଚାରିଆଡ଼େ ମାଡ଼ିଯିବ ଏବଂ ଏତେ ପ୍ରବଳ ବେଗରେ ମାଡ଼ିଯିବ ଯେ ଆପଣ ସାରା ଗାଁକୁ ମଧ୍ୟ ଛାରଖା କରିଦେବାକୁ ବେଶୀ ସମୟ ଲାଗିବ ନାହିଁ। ତେଣୁ ଯେହେତୁ ବର୍ତ୍ତମାନ ଖରାଦିନ ଆପଣମାନେ କୌଣସି ଜାଗାରେ ନିଆଁ ଲଗାନ୍ତୁ ନାହିଁ ଏବଂ ଯଦି ନିଆଁ ଲାଗିଛି ସେଥିପ୍ରତି ଆପଣ ସଯତ୍ନ ହୁଅନ୍ତୁ ଏବଂ ଯେଉଁଠି ପତ୍ର ପଡ଼ିଛି ନଡ଼ା ପଡ଼ିଛି ଆଦୌ ସେ ଜାଗାରେ ନିଆଁ ଲଗାନ୍ତୁ ନାହିଁ ବା ନିଆଁ ଝୁଲ ପକାନ୍ତୁ ନାହିଁ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଯତ୍ନବାନ ହୁଅନ୍ତୁ। ଏଇ ନିଆଁ ଲାଗିବା ଦ୍ୱାରା କ'ଣ ହେଉଛି ନା ପରିବେଶରେ ଅଙ୍ଗାରକାମ୍ଳର ପରିମାଣ ବା ଧୂଆଁର ପରିମାଣ ଯେତେବେଳେ ବଢ଼ି ବଢ଼ି ଯାଉଛି ସିଏ ମଧ୍ୟ ଉତ୍ତାପ ବୃଦ୍ଧିରେ ସହାୟକ ହେଉଛି ଏବଂ ପରିବେଶ ମଧ୍ୟ ଉତ୍ତପ୍ତ ରହୁଛି। ଆମେ ଦେଖିଥିବା ଯଦି ଆମେ ନିଆଁ ଜାଳି ଦେଉଛନ୍ତି ସେ ଚାରିପାଖ ଗରମ ଲାଗେ କି ନାହିଁ, ସେ ପବନ ବୋହିଲେ ବି ଗରମ ଲାଗେ, ତେଣୁ ଉତ୍ତାପଟା କେଉଁଠୁ ଆସିବ ସେଇଠୁ ଆସିବ। କିମ୍ବା ବେଳେବେଳେ ଦେଖାଯାଏ ଯେ ଦୂର ପାହାଡ଼ରେ ଲୋକମାନେ ନିଆଁ ଲଗାଇଥାନ୍ତି ପୋଡ଼ୁ ଚାଷ କରିବା ପାଇଁ, ଯେଉଁମାନେ ଆଦିମ ଅଧିବାସୀ ଅଛନ୍ତି ଜଙ୍ଗଲରେ ରହିଛନ୍ତି ସେମାନେ ଦେଖିବେ ନିଆଁ ଲଗାଇ ଦିଅନ୍ତି ଏଇ ଖରାଦିନରେ, ଯାହାଫଳରେ କ'ଣ ହୁଏ ସେଇ ଖରାରେ ନିଆଁ ଜଳିବା ଯୋଗୁଁ ଉତ୍ତାପ ତ ବୃଦ୍ଧି ହେବା ସହିତ ବୃଦ୍ଧି ହେଉଛି, ଆଉ ଗୋଟେ ବଡ଼ କଥା ହେଉଛି ଜଙ୍ଗଲ ନଷ୍ଟ ହେଉଛି, ଜଙ୍ଗଲରେ ଯେଉଁ ଜୀବଜନ୍ତୁ ରହୁଛନ୍ତି ତାଙ୍କର ଜୀବନ ମଧ୍ୟ ବିପନ୍ନ ହେଉଛି, ସେମାନେ ମଧ୍ୟ ମରିଯାଉଛନ୍ତି ବା ସେମାନେ ସେ ଜଙ୍ଗଲ ଛାଡ଼ି ବସ୍ତି ବା ଗାଁ ମୁହାଁ ହେଉଛନ୍ତି। ତେଣୁ ବେଳେବେଳେ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀଙ୍କର ଆକ୍ରମଣରେ ବିଭିନ୍ନ ଲୋକଙ୍କର ପ୍ରାଣହାନି ଘଟୁଛି, ତେଣୁ ଏଥିପ୍ରତି ମଧ୍ୟ ଆମେ ଯତ୍ନବାନ ହେବା। କେବେ ହେଲେ ଆମେ ଜଙ୍ଗଲରେ ନିଆଁ ଲଗାଇବା ନାହିଁ, କିମ୍ବା ଆମ ଘର ପାଖଆଖ ଅଞ୍ଚଳରେ ଯେଉଁଠି ନଡ଼ାକୁଟା ପଡ଼ିଛି ବା ଘାସ ବୁଦା ଯେଉଁ ରହିଥିଲା ତାହା ମଧ୍ୟ ଶୁଖିଯାଇ ସେଥିରେ ମଧ୍ୟ ନିଆଁ ଲଗାଇବା ନାହିଁ, କାରଣ ସେହି ନିଆଁ ଆସି ଆମ ଘର ପାଖରେ ପହଞ୍ଚିବାକୁ ବେଶୀ ସମୟ ଲାଗିବନି, କିମ୍ବା ଗୋଟିଏ ଗାଁକୁ ଲାଗିଯିବାକୁ ମଧ୍ୟ ବେଶୀ ସମୟ ଲାଗିବ ନାହିଁ। ତେଣୁ ଏହି ନିଆଁ ଲଗାଇବା ଠାରୁ ନିଜକୁ ଦୂରେଇ ରଖନ୍ତୁ। ସମସ୍ତେ ଆମେ ଅନ୍ୟମାନଙ୍କ ପ୍ରତି ଚିନ୍ତା କରିବା ଏବଂ ମନରେ ଥାମିବା ଯେ ଆମେ ନିଆଁ ଲଗାଇବା ନାହିଁ। ଚାଲନ୍ତୁ ବୈଠକରେ ଭଜନଟିଏ ଶୁଣିବା।

0: ବୈଠକରେ ନୂଆ ନୂଆ କଥା ଆଲୋଚନା ହୋଇଥାଏ। ସେମିତି ସମୟକୁ ଦେଖି ବା ଋତୁକୁ ଦେଖି କି ଚାଷ କଲେ ଭଲ ଭାବରେ ଚାଷୀ ଭାଇ ଅମଳ କରିପାରିବ ବା ବେଶୀ କି ଲାଭବାନ ହୋଇପାରିବ, ସେହିଭଳି କଥାକୁ ଦୃଷ୍ଟିରେ ରଖି ଏହି ବୈଠକରେ ବିଭିନ୍ନ ପ୍ରକାର ଆଲୋଚନା କରାଯାଏ। ତେବେ ଆଜି ମଧ୍ୟ ଏକ ଆଲୋଚନା ରହିଛି ଖରାଟିଆ କଲରା ଚାଷ। ଆଲୋଚନାରେ ଭାଗ ନେବା ପାଇଁ ଆମ ସହିତ ଅଛନ୍ତି ଜଣେ ଅଗ୍ରଣୀ ଚାଷୀ ସେଣ୍ଟକାପ୍ର ଗୁରୁଚରଣ ମହାନ୍ତ। ଚାଲନ୍ତୁ ତାଙ୍କ ସହିତ କଥା ହେବା, ଖରାଟିଆ କଲରା ଚାଷ କରିବା ପାଇଁ କ'ଣ କ'ଣ ସବୁ ପ୍ରସ୍ତୁତି କରିବାକୁ ପଡ଼ିଥାଏ। ଆଜିର ଆଲୋଚନାର ବିଷୟ ରହିଛି ଖରାଟିଆ କଲରା ଚାଷ। ତେବେ କୁହନ୍ତୁ, ଏଇ ଯେଉଁ ବର୍ତ୍ତମାନ ସମୟରେ ଖରାଟିଆ କଲରା ଚାଷ ବିଶେଷ ଭାବରେ ଚାଷୀ ଭାଇମାନେ କରୁଛନ୍ତି, ବା ଏଇ ଖରାଟିଆ କଲରା ଚାଷ କରିବା ପାଇଁ ପ୍ରସ୍ତୁତି କେମିତି କରିବାକୁ ପଡ଼େ?
1: ପ୍ରସ୍ତୁତି ଦେଖନ୍ତୁ, ପ୍ରଥମେ ମାଟି ପରୀକ୍ଷା କରିବା ପାଇଁ ପଡ଼ିବ। ମାଟି ପରୀକ୍ଷା କଲେ ଆମେ ଜାଣିବା ଯେ କେଉଁ ସାର ଭାଗ କମ୍ ଅଛି, ସେଇ ଅନୁସାରେ ଆମେ କ୍ଷେତରେ ସାର ପ୍ରୟୋଗ କରିବା। ଆଉ ଯଦି ମାଟି ପରୀକ୍ଷା କରିନଥିବା ତେବେ ଆମେ ଅନ୍ଧ ଭଳିଆ ଆମେ ସାର ବ୍ୟବହାର କରିବା, ଯାହାଫଳରେ ଅଧିକ ଖର୍ଚ୍ଚାନ୍ତରେ ପଡ଼ିବା।
0: ଭଲ କଥାଟିଏ କହିଲେ ଯେ ପ୍ରଥମେ ଆମେ ମାଟି ପରୀକ୍ଷା କରିବାକୁ ପଡ଼ିବ, କିନ୍ତୁ ଆମର ଦେଖାଯାଏ ଅଧିକାଂଶ ଚାଷୀ ଭାଇ ମାଟି ପରୀକ୍ଷା କେବେ କରନ୍ତିନି, ଯେମିତି ଚାଷ କରିଚାଲିଛନ୍ତି ପାରମ୍ପରିକ ପଦ୍ଧତିରେ ସେମିତି ଚାଷ କରନ୍ତି। ତେବେ ଏଇଠି ଗୋଟେ ବଡ଼ କଥା ଚାଷୀ ଭାଇଙ୍କଠାରୁ ଆମେ ଜାଣିଲେ ଯେ ଆପଣ ପ୍ରଥମେ ମାଟି ପରୀକ୍ଷା କରନ୍ତୁ ଚାଷ କରିବା ପୂର୍ବରୁ। ତେବେ ମାଟି ପରୀକ୍ଷା ଧରି ନିଅନ୍ତୁ କରାଗଲା, କରିଗଲା ପରେ ଆମେ କ'ଣ ସବୁ କରିବାକୁ ପଡ଼ିବ?
1: ମାଟି ପରୀକ୍ଷା କଲା ପରେ ବିଲକୁ ପ୍ରଥମେ ଭଲ ଭାବରେ ଚଷା ହେବା ଦରକାର, ହଳ କରିବା ଦରକାର, ଏବଂ ପାର୍ଟିଲର୍ରେ ଥରେ ଦୁଇ ଥର ହଳ କଲା ପରେ ଆମେ ରୋଟାଭେଟର୍ ସାହାଯ୍ୟରେ ହଳ କଲେ ମାଟି ଅଧିକ ଗୁଣ୍ଡ ହୋଇଥାଏ। ଆଉ ଟ୍ରାକ୍ଟର୍ରେ ହଳ କଲେ ମାଟି ସେ ଢେଲା ବଡ଼ ବଡ଼ ଢେଲାମାନ ରହିଥାଏ, ଯାହାଫଳରେ ସେଥିରେ ବିହନ ପ୍ରୟୋଗ କରିହୁଏ ନାହିଁ। ଯଦ୍ୟପି ଆମେ ବିହନ ପ୍ରୟୋଗ କରିବା ତାହେଲେ ଗଛ ଠିକ୍ ଭାବରେ ଉଠିବ ନାହିଁ, ସେ ଯେଉଁ ବଡ଼ ଢେଲା ସିଏ ତାକୁ ଭେଦ କରିକି ଗଛ ଉପରକୁ ଉଠିପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଯେଉଁ ଅତ୍ୟାଧୁନିକ ପ୍ରଣାଳୀରେ ଆମେ ରୋଟାଭେଟର ଦ୍ୱାରା ଚାଷ କରୁଛେ, ଆମେ ଏଥିରେ ନିଶ୍ଚିତ ଭାବରେ ଲାଭବାନ ପାଇପାରିବା।
0: ତେବେ ଚାଷ କଲା ପରେ ଆମେ କିପରି ଭାବରେ ଜମି ପ୍ରସ୍ତୁତ କରିବା, ମନ୍ଦା କେମିତି ତିଆରି କରିବା ବା ଆଗ ଗଜା କରିବା, କ'ଣ କରିବାକୁ ପଡ଼ିବ?
1: ଦେଖନ୍ତୁ, କଲରା ଚାଷ, କଲରା ମଞ୍ଜିଟା ସାଧାରଣତଃ ବହୁତ ବିଳମ୍ବରେ ଗଜା ହୋଇଥାଏ, ତେଣୁକରି ଆମେ ପ୍ରଥମେ ତ ବିଲ ଚଷା ହେବା ପରେ ଆମେ ମନ୍ଦା କରିବା। ମନ୍ଦା କଲା ପରେ ଆମେ ଜୈବିକ ସାର, ଗୋରୁ ଗୋବର, ଗାଈ ଗୋବର କିମ୍ବା କମ୍ପୋଷ୍ଟ ଖତ ଏସବୁକୁ ଆମେ ସେ ମନ୍ଦାରେ ଦେବା। ଏସବୁକୁ ଦେଲା ପରେ ଆମେ ହାଲୁକା ଟିକେ ଟିକେ DAP ସାର ଦେବା, ଯାହାଫଳରେ ସେ ଗଛଟା ଭଲ ଭାବରେ ହୃଷ୍ଟପୃଷ୍ଟ ହୋଇକି ବଢ଼ିପାରିବ। ଜୈବିକ ସାର ଦେବା ପରେ ଆମେ ସେ ଯେଉଁ ଆମର ଜୈବିକ ସାର ଅଛି ଏବଂ ଆମେ ଯେଉଁ ହାଲୁକା ଟିକେ DAP ସାର ଦେଲେ ସେ ମାଟି ସହିତ ତାକୁ ଆମେ ଗୋଳେଇ ଦେବା। ମାଟି ସହିତ ଗୋଳେଇ ଦେଲା ପରେ ତାପରେ ଆମେ ମଞ୍ଜିକୁ ପୋତିବା, ଏବଂ ମଞ୍ଜିକୁ କେମିତି ପୋତିବା ନା, ଆମେ ଯଦି ସିଧାସଳଖ ମଞ୍ଜିକୁ ସେ

0: ଗାତରେ ପୋତି ଦେବା, ତାହେଲେ ବହୁତ ବିଳମ୍ବରେ ସିଏ ଗଜା ହେବ। ତେଣୁକି ଆମେ ଗୋଟେ ନଖ ଉଷୁମ ପାଣିରେ, ସାଧାରଣତଃ ଆମେ ଗୋଟେ କପଡ଼ାରେ ବାନ୍ଧିଦେବା ଏବଂ ନଖ ଉଷୁମ ପାଣିରେ ପକେଇଦେବା। ତାକୁ ଆମେ ଖତ ଗୋବରରେ, ଯୋଉଠି ଆମେ ଖତ ଗଦା କରୁଛେ, ସେ ଖତ ଗଦାରେ ସେ ଗଣ୍ଠି ମରା ହେଇଥିବା ମଞ୍ଜିକୁ ଆମେ ପୋତିଦେବା। ଏମିତି ପୋତିଦେବା ପରେ, 7-8 ଦିନ ପୋତିଦେବା ପରେ ଆପଣ ଦେଖିବେ 80-90% ମଞ୍ଜି ସିଏ ଗଜା ହେଇଯିବ। ଗଜା ହେବା ପରେ ଆମେ ଯତ୍ନ ସହକାରେ ତାକୁ ନେଇ ସେ ମନ୍ଦାରେ ଆମେ ପୋତିବା। ଏମିତି ହେଲେ କ'ଣ ହେବ ନା, ସ୍ୱଳ୍ପ ପାଣିରେ ଆମେ ସେ ମଞ୍ଜିରୁ ଗଜା ପାଇପାରିବା ବା ଗଛ ପାଇପାରିବା। ଏବଂ କେଉଁ ମଞ୍ଜିଟି ଗଛ ହେଉଛି ନ ହେଉଛି ଏସବୁ ବିଷୟରେ ମଧ୍ୟ ଆମେ ସଠିକ୍ ଭାବରେ ଜାଣିପାରିବା।
1: ତ ଭଲ କଥାଟିଏ କହିଲେ ଯେ ପ୍ରଥମେ ଆମେ ବିହନକୁ ନେଇ ଯେଉଁଠି ଆମର ଗୋବର ରହିଛି ଗୋବର ଗାଡ଼ିଆ ଭିତରେ ଆମେ ପୋତିଦେବା।
0: ଆଜ୍ଞା,
1: ପୋତିଦେଲେ ଲାଭ କ'ଣ ହେବ?
0: ପୋତିଦେଲେ ସେ ତାର ଯେଉଁ ଉଷ୍ମତା ଅଛି ଗୋବର ଗଦାରେ, ଯେଉଁ ଉଷ୍ମତା ଅଛି ସେ ଉଷ୍ମତା ଯୋଗୁଁ ସେ ମାନେ ବହୁତ ଶୀଘ୍ର ଗଜା ହେଇଯିବ।
1: ଗଜା ଶୀଘ୍ର ହେବା ପାଇଁ ଆମେ ଗୋବର ଗାଡ଼ିଆରେ ଦେବା।
0: ଆଜ୍ଞା,
1: ନିଶ୍ଚିତ ରୂପେ ଆମେ ଏହିସବୁ ଉପାୟକୁ ଅବଲମ୍ବନ କଲେ ଆମମାନଙ୍କର ଗଛର ଚାରା ଶୀଘ୍ର ହେଇଯିବ। ତେବେ ଗଛ ଚାରା ହେଲା ପରେ ପୁଣି ତାକୁ କେତେ ଦିନ ପରେ ନେଇ ସେ ଯେଉଁ ମନ୍ଦାରେ ରହିବା?
0: 7-8 ଦିନ ପରେ ନିଶ୍ଚିତ ଭାବରେ ଗଜା ହେଇଯିବ ମଞ୍ଜି। ଗଜା ହେଲା ପରେ ଯେତକ ମଞ୍ଜି ଗଜା ହେଉଛି ସେତକ ମଞ୍ଜି ଆମେ ସେ ମନ୍ଦାରେ ଆମେ ପୋତିବା, ଯାହାଫଳରେ ଆମେ ସଠିକ୍ ଜାଣିପାରିଲେ ଗୋଟିଏ ମନ୍ଦାରେ ଆମେ 3ଟି ଗଛ ଲଗେଇଲେ କି 4ଟି ଗଛ ଲଗେଇଲେ ଆମେ ଗୋଟେ କନଫର୍ମ ହେଇଗଲେ, ଗୋଟେ କ୍ଲିୟର୍ ହେଇଗଲେ। ତେଣୁକରି ଗଜା ହେବା ପରେ ହିଁ ଆମେ ନେବା ମନ୍ଦାକୁ ଏବଂ ମନ୍ଦାରେ ଆମେ ଲଗେଇଦେବା, ଏବଂ ଲଗେଇ ସାରିବା ପରେ ଆମେ ହାଲୁକା ପାଣି ଦେବା ସେ ମନ୍ଦାରେ।
1: ପାଣି ଦେବା ସମୟରେ ଆମକୁ କିଛି ସାର ବି ଦେବାକୁ ପଡ଼ିବ ନା କିଛି ଦିନ ପରେ ସାର ଦେବାକୁ ପଡ଼ିବ?
0: ସାରଟା କିଛି ଦିନ ପରେ ଦିଆଯିବ, କାରଣ ପ୍ରଥମ ଅବସ୍ଥାରେ ଆମର ପଡ଼ିଥିବ ଜୈବିକ ସାର ପଡ଼ିଥିବ, ଏବଂ ଅଳ୍ପ କିଛି ରାସାୟନିକ ସାର, ଯେଉଁଟା ମୁଁ କହୁଥିଲି DAP ସାର, ସେ ସାର ହାଲୁକା ପଡ଼ିଥିବ। ତେଣୁକରି ଗଜାକୁ ଆମେ ଯେଉଁ ମନ୍ଦାରେ ପୋତିଲେ ପୋତା ହେବାର ମିନିମମ 12-15 ଦିନ ପରେ ସାର ଦେବା।
1: ପ୍ରଥମ ସାର କହିଲେଣି ଆପଣ 12-15 ଦିନ ଭିତରେ ଦେବା, ସେ 12-15 ଦିନ ଭିତରେ ଯେତେବେଳେ ଦେବା ସେତେବେଳେ କ'ଣ ଗଛକୁ କୋଡ଼ା ଖୋସା କରିବାକୁ ପଡ଼ିବ ନା ସେମିତି ଖାଲି ସାର ଦେବା?
0: ତା ପୂର୍ବରୁ ମନ୍ଦାରେ ପାଣି ଦେଇଥିବା, ପାଣି ଦେବା ଦ୍ୱାରା ଆମର ବତର ଅଂଶ ଥିବ ମାଟିରେ। ଏବଂ ଏଇ ଜିନିଷଟା ଆଉ ଗୋଟିଏ କଥା ମୁଁ ଏଠି ମୋର ମନେ ପଡ଼ୁଛି ଯେ କେଲୁଅ ମାଟିରେ ଯେଉଁ ଚିକିଟା ମାଟି, ଏ ମାଟିରେ ଖରାଟିଆ କଲରା ଚାଷଟା ଭଲ ହୁଏ। ଆଜ୍ଞା, ବାଲିଆ ମାଟି ଅପେକ୍ଷା ଚିକିଟା ମାଟିରେ କଲରା ଚାଷଟା ଭଲ ହୁଏ, କାହିଁକି ନା ତାର ଖରାଟିଆ ଜଳ ଧାରଣ କ୍ଷମତା ଅଧିକ ଅଛି। ବାଲିଆ ମାଟି ଅପେକ୍ଷା କେଲୁଅ ମାଟିରେ ଜଳ ଧାରଣ କ୍ଷମତା ଅଧିକ ଅଛି, ତେଣୁ ଖରାଟିଆ ଯଦି ଆମେ ଚାଷ କରିବା କେଲୁଅ ମାଟିରେ ଚାଷ କଲେ ବାଲିଆ ମାଟି ଅପେକ୍ଷା ନିଶ୍ଚିତ ଭାବରେ ଭଲ ହେବ।
1: ଏଇଠି ମଧ୍ୟ ଆମେ ମନେ ରଖିବା ଦରକାର ଆମ ଚାଷୀ ଭାଇମାନେ ଯେ ଆମେ ଯେତେବେଳେ କଲରା ଚାଷ କରିବା ପାଇଁ ମନସ୍ଥ କରିଛନ୍ତି ବା ଚିନ୍ତା କରୁଛନ୍ତି, ସେତେବେଳେ ଆମେ ଦେଖିବା ଆମ ଜମିର ମାଟିଟି କିପରି ଭାବରେ, ମାଟିଟି କେଲୁଅ ମାଟି ନା କିମ୍ବା ଆପଣ ମାଟିଟି ଆମର ବାଲିଆ ମାଟି। ଯଦି କେଲୁଅ ମାଟି ହେଇଥାଏ ଆମେ ଚାଷ କଲେ ଖରାଦିନରେ ବେଶୀ ଲାଭ ହେବ, ଏଇଥିପାଇଁ ଯେ ପାଣି ଆମକୁ ବେଶୀ ଆବଶ୍ୟକ
0: ପଡ଼ିବ ନାହିଁ। ଆଜ୍ଞା,
1: ସାର ଦେଲା ପରେ ପୁଣି ଗଛକୁ ଆମେ ତାର କେମିତି ବେଉଷଣ କରିବା, ଗଛ କିପରି ଆମେ ପରବର୍ତ୍ତୀ ସାର ଦେବା ବା ଗଛରେ କେତେ ଦିନ ହେଲେ ଫୁଲ ଆସିବ?
0: ଦେଖନ୍ତୁ, ବର୍ତ୍ତମାନ ଯେଉଁ ପ୍ରଥମ କିସ୍ତିରେ ଆମେ 12-15 ଦିନ ଭିତରେ ସାର ଦେବା, ଦ୍ୱିତୀୟ କିସ୍ତିଟା ଆମେ 20-21 ଦିନ ଛଡ଼େଇ ଦେବା, ତାପରେ ଆମେ ଦ୍ୱିତୀୟ କିସ୍ତିରେ ଆମେ ସାର ଦେବା। ଦ୍ୱିତୀୟ କିସ୍ତିରେ ସାର ଦେବା ସମୟରେ ଆମେ ସେ କ୍ଷେତକୁ ଭଲ ଭାବରେ ହାଣିଦେବା, ଯାହାଫଳରେ ଯାହା ଅନାବନା ଘାସ ଉଠିଥିବ ସେସବୁ ମାନେ ମରିଯିବ। ସେସବୁ ଘାସକୁ ନଷ୍ଟ କଲାପରେ ତାପରେ କଲରା ଗଛ ମୂଳକୁ ଆମେ କିଛି କିଛି ମାଟି ଦେବା,
1: ମାନେ ହୁଡ଼ା ଟେକି ଦେବା,
0: ଯାହାଫଳରେ ତା ମୂଳ ମଜବୁତ ରହିବ ଏବଂ ମୂଳକୁ ମଧ୍ୟ ପାଣି ବିଶେଷ ପଶିବ ନାହିଁ, ଏବଂ ମୂଳଟା ମଜବୁତ ହେଲେ ଫଳ ନିଶ୍ଚିତ ଭାବରେ ଅଧିକ ଦେବ।
1: ତେବେ ଫଳ ହେବା ପାଇଁ ବା ଫୁଲ ହେବା ପାଇଁ କେତେ ଦିନ ଲାଗିବ?
0: ଆଜ୍ଞା, ଏବେ ଯେଉଁ ହାଇବ୍ରିଡ଼ କିସମ ଆସୁଛି, ମୁଁ ଗୋଟିଏ ବିହନର ନାଁ କହୁଛି, ନନହମ୍ପସର US 13-15, ଏ ବିହନଟା ଆଜ୍ଞା ଆପଣଙ୍କର 55-60 ଦିନ ଭିତରେ ଫଳ ଧରୁଛି। ଆଜ୍ଞା,
1: ମାନେ ଆମେ ଦ୍ୱିତୀୟ କିସ୍ତିର ଯେଉଁ ସାର ଦେଲା ବେଳକୁ ପାଖାପାଖି ଆସିଯାଇଥିବ,
0: ଫୁଲ ଆସିବା ଉପରେ ଆସିଯିବ, 45-50 ଦିନରେ ଫୁଲ ଲାଗିଯିବ। ଆଜ୍ଞା, 55-60 ଦିନକୁ ସିଏ ଫଳ ଲାଗିଯିବ। କିନ୍ତୁ ଆଉ ଗୋଟିଏ କଥା ମୁଁ କହୁଛି, ପ୍ରଥମ କିସ୍ତିରେ ଆମେ ସାର ଦେଲେ, ସାର ଦେବା ପରେ ଆଜ୍ଞା ସିଏ 4-5 ପତ୍ର ହେଇଯିବ ଗଛ, ସେଥିରେ ଅନେକ ରୋଗ ଜୀବାଣୁ ଲାଗନ୍ତି। ଆଜ୍ଞା, ଅନେକ ପୋକ ଖାଇଯାନ୍ତି,
1: ମାନେ ସେଇ ସମୟରେ ପ୍ରଥମ ଫୁଲ ଦେଲା ସମୟରେ।
0: ଆଜ୍ଞା ଆଜ୍ଞା, ତା ପତ୍ର କଅଁଳ ଥାଏ, ତେଣୁକରି ସେ କଅଁଳିଆ ପତ୍ର ଖାଇବା ପାଇଁ ଚାରିଆଡ଼ୁ ବିଭିନ୍ନ ପ୍ରକାର ରୋଗ ଜୀବାଣୁ ଏବଂ ଏମିତି ସବୁ ମାନେ ପତ୍ର ଖାଇବା ପୋକ, ଏମାନେ ସବୁ ସେ କ୍ଷେତକୁ ମାଡ଼ି ଆସନ୍ତି। ସେମାନଙ୍କୁ ପ୍ରଥମେ ଆମେ ଦମନ କରିବା ପାଇଁ ପଡ଼ିବ।
1: ଦମନ କରିବା ପାଇଁ କ'ଣ ସବୁ ଉପାୟ ରହିଛି?
0: ଦେଖନ୍ତୁ, ମୁଁ ଚାଷ କରିବାରେ ପ୍ରଥମେ ମୌଳିକତା ଦିଏ, ରାସାୟନିକ ଔଷଧ କମ୍ ପରିମାଣରେ ବ୍ୟବହାର କରେ। ଯେମିତିକି ପ୍ରଥମ କିସ୍ତିରେ ମୁଁ ଲିମ୍ବ ତେଲ ଆଜ୍ଞା
1: ଲିମ୍ବ ତେଲ ଆମ ଘର ମାନଙ୍କର ତ ମିଳୁଛି ସାଧାରଣ ଭାବରେ
0: ଲିମ୍ବ

0: ତେଲ ଆମେ ଗୋଟିଏ ଡ୍ରମ୍ରେ 30 ml ଦେବା ଏବଂ ସେ ଯେଉଁ କଅଁଳିଆ ପତ୍ର ହୋଇଥିବ ସେ ପତ୍ର ଦେହରେ ଆମେ ସ୍ପ୍ରେ କରିବା ବା ସିଞ୍ଚନ କରିବା, ଯାହାଫଳରେ ସେ ପତ୍ରଗୁଡ଼ିକ ପିତା ହୋଇଯିବ। ପିତା ହେଲେ ଆଜ୍ଞା କୌଣସି ପୋକ ସହଜେ ଖାଇବେ ନାହିଁ,
1: ତା ଉପରେ ଗୋଟେ ଆସ୍ତରଣ ଜମିଯିବ।
0: ଯଦି ଆମେ ଅଠା ଟିକେ ଦେଇକି ମାରିବା, ଅଠା ଦେଲେ ସେ ପତ୍ରରେ ଆସ୍ତରଣଟା ଅଧିକ ମାତ୍ରାରେ ଲାଗେ,
1: ବେଶୀ ଦିନ ପର୍ଯ୍ୟନ୍ତ ରହିବ।
0: ଏମିତିକି ଆପଣଙ୍କର ମାନେ ଔଷଧ ମାରିବାର 2-3 ଘଣ୍ଟା ପରେ ବର୍ଷା ହେଲେ ମଧ୍ୟ ସେ ଔଷଧଟା ନଷ୍ଟ ହୁଏ ନାହିଁ।
1: ଆମେ ଔଷଧ ତାହେଲେ ମାରିଲେ ଲିମ୍ବ ତେଲ ମାରିଲା ପରେ ପୁଣି କେତେ ଦିନ ପରେ ପୁନର୍ବାର ଆଉ ଥରେ ମାରିବାକୁ ଔଷଧ ପଡ଼େ ନା ନାହିଁ, ଆଉ କିଛି ମାରିବାକୁ ପଡ଼ିବନି?
0: ଆମେ ଦେଖନ୍ତୁ, ଗଛକୁ ଯତ୍ନ କରିବା ପାଇଁ ହେଲେ ଆମକୁ 6-7 ଦିନରେ ଥରେ ଥରେ ମେଡିସିନ ମାରିବା ପାଇଁ ପଡ଼ିବ। ପ୍ରଥମ 2-3 ଥର ଆମେ ଲିମ୍ବ ତେଲ ମାରିବା, ଦେଖିବା ଯଦି ପୋକ ଦମନ ହେଉଛନ୍ତି ତାହେଲେ ବାସ୍ 4-5 ଥର ପର୍ଯ୍ୟନ୍ତ ଆମେ ଲିମ୍ବ ତେଲ ମାରିପାରିବା। ଯଦି ଦମନ ହେଉନାହାନ୍ତି, ଯଦି ଅଧିକ ଡୋଜ୍ ଦରକାର ହେଉଛି, ତାହେଲେ ତ ଅନ୍ୟ ଔଷଧ ଅଛି, ବିଭିନ୍ନ କୀଟନାଶକ ଔଷଧ,
1: ରାସାୟନିକ
0: ଔଷଧ ଅଛି। କହିବାର ଉଦ୍ଦେଶ୍ୟଟା ହେଉଛି ଆଜ୍ଞା, ନିହାତି ଆବଶ୍ୟକ ପଡ଼ିଲେ ରାସାୟନିକ ଔଷଧ ବ୍ୟବହାର କରିବା।
1: ଯଦି ଆମର ସାଧାରଣ ଭାବରେ ଆମ ଘରୋଇ ଔଷଧରେ ଭଲ ହେଇଯାଉଛି ତାହେଲେ ଆମେ ଆଉ ରାସାୟନିକ ଔଷଧ ପର୍ଯ୍ୟନ୍ତ ଯିବା ନାହିଁ।
2: ତେବେ ଔଷଧ ଦେଲା ପରେ ଗଛରେ ଯେଉଁ ଫଳ ଆସେ, ଫଳ ଆସିବା ସମୟରେ ବି ଦେଖାଯାଏ ଫୁଲ କିଛି ଝଡ଼ିଯାଏ।
0: ଫୁଲ ଲାଗିବା ସମୟରେ ଆମର ବଜାରରେ ଗୋଟିଏ ମିଳୁଛି ଡବଲ ହରମୋନ, ସେ ଡବଲ ହରମୋନଟା ମାରିଦେଲେ ଆମେ ସାଧାରଣତଃ 80% ଆମେ ସକ୍ସେସ ହେଇପାରିବା, ମାନେ ଫୁଲ ଝଡ଼ିବାଟା କମିଯିବ, ସେ ଗଛ ଆଉ ଟିକେ ଅଧିକ ଭିଟାମିନ ପାଇପାରିବ ଏବଂ ଫଳ, ଯେଉଁ ଫଳ ଧାରଣ କରିବ ସେ ଗଛଟା, ସେ ଫଳ ହୃଷ୍ଟପୃଷ୍ଟ ହେବ। ଏମିତି ଅନେକ ଭଲ ଗୁଣ ଅଛି ଆଜ୍ଞା, ଯେଉଁ ଡବଲ ହରମୋନ
1: ମାରିବା ଦ୍ୱାରା।
0: ଆଜ୍ଞା,
1: ହରମୋନ ମାରିଲେ ବା ଗଛରେ ଫଳ ଆସିଲା, ଦେଖାଯାଏ ଛୋଟ ଛୋଟ ଫଳ ହେଇଥିବା ବେଳେ ଲାଲ ଲାଲ ହେଇଯାଏ ଏବଂ ସେ ପଚିଯାଏ, ଏମିତି ବି ଦେଖାଯାଏ।
0: ଆଜ୍ଞା,
1: ତ ସେସବୁ ହେବାର କାରଣ କ'ଣ?
0: ମୋ ଚାଷ କରିବା ଭିତ୍ତିରେ ମୁଁ ଯାହା ଅନୁଧ୍ୟାନ କରୁଛି, ଫଳ ଛୋଟ ଥିବା ସମୟରେ ନାଲ ନାଲ ହେଇଯାଏ, ଏଇଟା ବାସ୍ତବିକ କଥା। କିନ୍ତୁ ଏହାର ମୁଁ 2 କାରଣ ପରିଲକ୍ଷିତ କଲି। ଗୋଟିଏ କାରଣ ହେଉଛି ଗରମ ଯୋଗୁଁ, ଅଧିକ ତାପମାତ୍ରା ଯୋଗୁଁ, ଏବଂ ଆଉ ଗୋଟିଏ କାରଣ ହେଉଛି ଏଗୁଡ଼ା ଜୀବାଣୁ ଜନିତ। ଆଜ୍ଞା,
1: ଦୁଇ ପ୍ରକାର କାରଣ। ତେବେ ଗରମ ହେଉଥିଲେ ତ ଆମେ ସାଧାରଣ ଭାବରେ ତାକୁ ଯଦି ପାଣି ବେଶୀ ଦେବା ହୁଏତ ଟିକେ କମିଯିବ, କିମ୍ବା ତାର ଯଦି ଛାଇ ଆଚ୍ଛାଦନ କରିଦେବା ତାହେଲେ ସେ ଆମର ସମାଧାନ ହେଇଯିବ। କିନ୍ତୁ ଯଦି ଏଇଟା ଗୋଟିଏ ଜୀବାଣୁ ଜନିତ ହୋଇଥିବ ତାହେଲେ କ'ଣ କରାଯିବାକୁ ପଡ଼ିବ?
0: ଜୀବାଣୁ ଜନିତ ହେଲେ ଆମେ ଔଷଧ ନିହାତି ବ୍ୟବହାର କରିବା ଆଜ୍ଞା, କାରଣ ଫଳ ସମୟରେ ଆମେ ଅଧିକ ଯତ୍ନବାନ ହେବା ଉଚିତ। କାରଣ ଆମେ ଚାଷୀ ଭାଇମାନେ ଆମେ ଯେତିକି ଖର୍ଚ୍ଚବାର୍ଚ୍ଚ କରିଛେ, ଫଳ ଅମଳ ହେବା ସମୟରେ ଯଦି ଆମର କମିଯିବ ଫଳ ଅମଳଟା, ତାହେଲେ ଆମେ ତ କ୍ଷତି ସହିବା ନିହାତି। ଯେତିକି ଲାଭ ପାଇପାରିବା କଥା ତା ତୁଳନାରେ ନିହାତି ଆମର ଲାଭ କମିଯିବ, ତେଣୁକରି ଆମେ ଅଧିକ ଟିକେ ଯତ୍ନଶୀଳ ହେବା ଦରକାର
1: ଯେତେବେଳେ ଆମର ପୋକ ଲାଗୁଛନ୍ତି ସେ ସମୟରେ।
0: ଆଜ୍ଞା,
1: ତେବେ ଏଇ ଗଛ ଦୂରତା କେତେ ରଖିଲେ ଭଲ ହେବ, ଏବଂ ଧାଡ଼ିକୁ ଧାଡ଼ି ଯେଉଁ ଦୂରତା କେତେ ରଖିବା, କିମ୍ବା ଗଛକୁ ଗଛ ଦୂରତା କେତେ ରଖିବା?
0: ଧାଡ଼ିକି ଧାଡ଼ି ଦୂରତା ଆମେ ସାଧାରଣତଃ ଏଇ ଚାଷଟି ଆଜ୍ଞା 2 ରକମ କରାଯାଉଛି। ଗୋଟିଏ ହେଲା ନେଟ୍ ସିଷ୍ଟମ କରାଯାଉଛି, ନେଟ୍ ସିଷ୍ଟମରେ ଆମେ ଯେଉଁ ଜାଲ ଟାଣିକି କରୁଛେ, ତାର ଖୁଣ୍ଟ ଗାଡ଼ୁଛେ, ତାର ଟାଣୁଛେ, ଏବଂ ସେଠି ଯେଉଁ ଜାଲ ଟାଣୁଛେ ଆମେ, ଏ ସିଷ୍ଟମରେ ଆମେ 4-5 ଫୁଟ ଆମେ ଦୂରତା ରଖୁଛେ ଧାଡ଼ିକୁ ଧାଡ଼ି। ଆଜ୍ଞା, 4-5 ଫୁଟ, ଯାହାଫଳରେ ସେ ଯେଉଁ 4-5 ଫୁଟ ମଝିରେ ଯେଉଁ ଘାସ ହେଉଛି, ସେ ଘାସକୁ ଚଷିବା ପାଇଁ ମଧ୍ୟ ଆମର ବିଭିନ୍ନ ଛୋଟ ଯନ୍ତ୍ର ବାହାରିଛି।
1: ସେ ଯନ୍ତ୍ର ମାଧ୍ୟମରେ,
0: ସେ ଯନ୍ତ୍ର ସାହାଯ୍ୟରେ ଆମେ ସେ ଘାସକୁ ମଧ୍ୟ ଆମେ ହଳ କରିପାରିବା
1: ନଚେତ ଆମେ ସେଠି ଚାଲି ଯାଇକି ବି ମଧ୍ୟ ଆମେ କାମ କରିପାରିବା,
0: କିମ୍ବା
1: ଦୌଡ଼ିବା ସମୟରେ ସୁବିଧା ବି ହେବ।
0: ନଚେତ ଆଉ ଗୋଟିଏ ଆଜ୍ଞା ଆମର ଉପକାର, ଆମେ ଚାଷ କରୁଛେ, ଗୋଟିଏ ଚାଷକୁ ନିର୍ଭର କରି ଚଳିଲେ ହେବ ନାହିଁ, ଆମର ଘାସ ଗଣ୍ଡେ ବି ଦରକାର ଆଜ୍ଞା। ଆମେ ଯଦି କଲରା ଚାଷ କରୁଛେ, ଆମ କ୍ଷେତରୁ ଯଦି ଆମେ ବିଡ଼େ ଘାସ ପାଇପାରିଲେ, ଘରେ ଗାଈଟିଏ ଥିବ ଆଜ୍ଞା,
1: ସେ ବି କାମରେ ଲାଗିଯିବ। ଭଲ କଥାଟିଏ, ଯଦି ମଝିରେ ବି ଆମେ ଘାସ ଚାଷ ମଧ୍ୟ
0: କରିପାରିବା।
1: ନେଟ୍ରେ କଲରା ଲତାକୁ ମଡ଼େଇବା, ବା ଆଜିକାଲି ବି ଦେଖାଯାଉଛି ତଳେ ଭୂଇଁରେ ମଧ୍ୟ କଲରା ଲତାକୁ ମଡ଼ା ଯାଉଛି, 2 ପ୍ରକାର ଉପାୟରେ ମଧ୍ୟ କରୁଛନ୍ତି। ତେବେ କେଉଁଟା ବେଶୀ ଲାଭଦାୟକ, ଉପରେ ଆମେ ନେଟ୍ ମାଧ୍ୟମରେ କଲରା ଚାଷ କରିବା ବା ଭୂଇଁରେ କଲରା ଚାଷ କରିବା?
0: ଦେଖନ୍ତୁ, ନେଟ୍ ସିଷ୍ଟମରେ ଚାଷ କରିବାଟା ଅନେକ ଲୋକ ଟିକେ ପଛେଇଥାନ୍ତି, କାହିଁକି ଟିକେ ଖର୍ଚ୍ଚ ଅଧିକ ହୁଏ ଆଜ୍ଞା। ତ ତା ତୁଳନାରେ ନିଶ୍ଚିତ ଭାବରେ ଲାଭ ତ ଅଧିକ ହେବ, କିନ୍ତୁ ଖରାଟିଆ ତଳେ କଲେ ମଧ୍ୟ ଚଳିପାରେ, କିନ୍ତୁ ବର୍ଷା ଦିନ ଚଳିବ ନାହିଁ ଆଜ୍ଞା। କେମିତି ଧରନ୍ତୁ, ଏଇ ରଜ ପରେ ଯେଉଁ ପନିପରିବାଟା, ଯେଉଁ କଲରାଟା ବାହାରିବ, ସେ କଲରାଟା ଆଜ୍ଞା ମାଟି ଦେହରେ ଲାଗି ରହିଥିଲେ ସେ ବର୍ଷା ପାଣିରେ ସେ ପଚିଯିବ, ନଷ୍ଟ ହୋଇଯିବ।
1: ହଁ, ମାଟିରେ ପାଣି ଯେହେତୁ ଲାଗିଯିବ
0: ଆଜ୍ଞା,
1: ସେ ନଷ୍ଟ ହୋଇଯିବ,
0: ନଷ୍ଟ ହୋଇଯିବ।
1: ବିଶେଷ ଖରାଦିନରେ ଆମେ ନେଟ୍ ଉପରେ କଲେ ଭଲ,
0: ନେଟ୍ ଉପରେ କଲେ ଭଲ, ମାନେ ରଜ ପରେ ଆଉ ମାନେ ଭୂଇଁ ଉପରେ ଯେଉଁ କଲରା ଥିବ ସେ ନଷ୍ଟ ହୋଇଯିବ।
1: ତେବେ ନିଶ୍ଚିତ ରୂପେ ବହୁତ ବଢ଼ିଆ କଥାଟି ଯେ ଆମେ

0: ଯେତେବେଳେ ଖରାଦିନରେ ଚାଷ କରୁଛନ୍ତି କଲରାକୁ ଆମେ ମାଟି ଉପରେ ମଧ୍ୟ କରିପାରିବା, ଲଟାକୁ ମଡ଼େଇ ପାରିବା, ନହେଲେ ଆମେ ଜାଲ ମାଧ୍ୟମରେ ମଧ୍ୟ କରିପାରିବା। ଔଷଧ ଦେଲେ ଏ
1: ଆଜ୍ଞା
0: ଔଷଧ ମାରିବାର କେତେ ଦିନ ପରେ ଫଳକୁ ଆମେ ତୋଳିବାକୁ ପଡ଼ିବ?
1: ଆଜ୍ଞା, ଔଷଧ ମାରିବାର 2-3 ଦିନ ପରେ ଯାଇକି ଫଳ ତୋଳିବାଟା ଉଚିତ ଆଜ୍ଞା। ଏବେ ଯେଉଁ ଗୋଟେ ମାର୍କେଟକୁ ଏବେ ବିଭିନ୍ନ ରକମର ଯେଉଁ ବାସ୍ନା ଔଷଧ ଆସୁଛି, ପରଫେକ୍ସ ପରଫେକ୍ସ ମେଡ଼ିସିନ ମାରିଦେବେ ଆଜ୍ଞା, 3-4 ଦିନ ପର୍ଯ୍ୟନ୍ତ ବାସ୍ନା ରହିଯିବ। ବଜାରକୁ ଫଳ, କଲରା ଫଳ ବିକ୍ରି କରିବା ପାଇଁ ଆଣିଥିବେ କିମ୍ବା ଭେଣ୍ଡି ଫଳ ବିକ୍ରି କରିବା ପାଇଁ ଆଣିଥିବେ, ଆପଣ ଶୁଙ୍ଘି ଦେଖିବେ ସେ ମେଡ଼ିସିନ ବାସ୍ନା ହେଉଥିବ। ତେଣୁକରି ଚାଷୀ ଭାଇମାନଙ୍କୁ ଅନୁରୋଧ ଯେ ସେମାନେ ଔଷଧ ବ୍ୟବହାର କରିବାର ବା ଔଷଧ ପ୍ରୟୋଗ କରିବାର 3-4 ଦିନ ବ୍ୟବଧାନରେ ବଜାରକୁ ଆଣିଲେ ଭଲ।
0: କାହିଁକି ନା ସେ ଫଳରେ ଔଷଧର ଅଂଶ ଥିବ, ସେଆକୁ ଖାଇବା ମାନେ ଯେଉଁମାନେ ଖାଉଟି ମାନେ ଖାଇବେ ତାଙ୍କ ଦେହ ବି ଖରାପ ହେବାର ବହୁତ ସମ୍ଭାବନା, ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା। ତେଣୁ ତାକୁ ଦୃଷ୍ଟିରେ ରଖି, ତାକୁ ନଜରରେ ରଖି ଚାଷୀ ଭାଇମାନେ ଆମ ଖାଉଟି ମାନଙ୍କର ଯତ୍ନ ଟିକେ ନେବା ପାଇଁ 4-5 ଦିନ ଛାଡ଼ିକି ଆଣିଲେ ବହୁତ ଭଲ,
1: ବହୁତ ଭଲ ଆଜ୍ଞା। କାହିଁକି ଧରନ୍ତୁ ସେ 4-5 ଦିନ ଯୋଉ ଆମେ ଗ୍ୟାପ୍ ଦେଲେ, ସେ 4-5 ଦିନରେ ସେ ମେଡ଼ିସିନ ଅଂଶଟା ସୂର୍ଯ୍ୟକିରଣରେ କିଛି ନଷ୍ଟ ହୋଇଯିବ, ଆଉ କିଛି କାକରରେ ରାତି ଯୋଉ ଶୀତରେ ବି ନଷ୍ଟ ହୋଇଯିବ, ଆଉ କିଛି ଯୋଉ ପବନରେ ବାୟୁ ଦ୍ୱାରା ମଧ୍ୟ ଉଡ଼ିଯିବ,
0: ପରବର୍ତ୍ତୀ ସମୟ 3-4 ଦିନ ପରେ ଆଉ ନଥିବ
1: ଆଜ୍ଞା।
0: ତେବେ ନିହାତି ଔଷଧ ମାରିବା କ'ଣ ଆବଶ୍ୟକ?
1: ଔଷଧ ଦେଖନ୍ତୁ, ଯେତେବେଳକୁ ଫଳ ଆରମ୍ଭ ହେବ, ଫଳ ଆରମ୍ଭ ହେବା ସମୟରେ ଔଷଧ ନିହାତି ଦରକାର। ଫଳ ପୂର୍ବରୁ ମଧ୍ୟ ଆଉ ଗୋଟିଏ ରୋଗ ଲାଗେ ଆଜ୍ଞା, ଯୋଉଟାକି ପତ୍ର ମୁଡ଼ି ମୁଡ଼ି ହେଇଯିବ,
0: ପତ୍ରମୋଡ଼ା,
1: ପତ୍ରମୋଡ଼ା ରୋଗ ଆଜ୍ଞା, କୁଚା କୁଚା ହେଇଯିବ, ମୋଟାଳିଆ ହେବ, ପତ୍ରଟା କୁଚା କୁଚା ହେଇଯିବ, ଏ ରୋଗ ଲାଗିଲେ ମଧ୍ୟ ଅମଳ ନିଶ୍ଚିତ ଭାବରେ କମିଯିବ।
0: ତେଣୁ ତାକୁ ସୁଧାରିବା ପାଇଁ ନିଶ୍ଚିତ ରୂପେ ଆମକୁ ଔଷଧ ଦେବାକୁ ପଡ଼ିବ,
1: ଔଷଧ ଦେବା ପାଇଁ ପଡ଼ିବ।
0: ନହେଲେ ଚାଷୀ ଭାଇ ଯେତିକି ଖର୍ଚ୍ଚ କରିଥିବେ, ଯେତିକି ଟଙ୍କା ଲଗେଇଥିବେ, ସେତିକି ଟଙ୍କା ମିଳିବ
1: ନାହିଁ।
0: ତେବେ ବର୍ତ୍ତମାନ ସମୟରେ ତ କଲରାର ଭଲ ଚାହିଦା, ବା ବିଶେଷ ଭାବରେ ଦେଖନ୍ତି ଆମେ ଏଇ ଖରାଦିନରେ କଲରା ବେଶୀ ମିଳେ
1: ଆଜ୍ଞା।
0: ତେବେ କଲରାର ମାନେ ପ୍ରତିଦିନର ବା ଜଣେ ଚାଷୀ କେତେ କଲରା ପ୍ରତିଦିନ ଗୋଟେ ଏକର ଚାଷ କଲେ କେତେ କଲରା ଉତ୍ପାଦନ କରିପାରିବ?
1: ଦେଖନ୍ତୁ, ଗୋଟିଏ ଏକର ଚାଷ କରିବା ପାଇଁ ଆମର ହାରାହାରି ଆମେ ଚାଷ କରୁଛୁ ଆଜ୍ଞା, 50 ଡିସମିଲ ପାଖାପାଖି ଚାଷ କରୁଛୁ। ଆମର ସେଥିରେ ଲାଗୁଛି ଆଜ୍ଞା 10 ଗ୍ରାମ ମଞ୍ଜିଟା ଆମର 33-34 ମନ୍ଦା ହେଉଛି।
0: ଆଚ୍ଛା, 10 ଗ୍ରାମର 33-34 ମନ୍ଦା, ମାନେ ଗୋଟେ ମନ୍ଦାରେ ଯଦି 3ଟା ଦେଉଛନ୍ତି ଆପଣ
1: ଆଜ୍ଞା,
0: ତାହେଲେ 100ଟା ପାଖାପାଖି ମଞ୍ଜି ହେଉଛି,
1: 100ଟା ପାଖାପାଖି ମଞ୍ଜି ରହୁଛି 10 ଗ୍ରାମରେ।
0: ତାହେଲେ ଆପଣ ଗୋଟେ ଏକର ବା 50 ଡିସମିଲ ଆପଣ ଯୋଉ କରୁଛନ୍ତି, 50 ଡିସମିଲରେ କେତେ ଗଛ ଲାଗୁଛି?
1: ହାରାହାରି ଲାଗିବ ଆଜ୍ଞା, 50 ଡିସମିଲକୁ ଲାଗିଯିବ 10-12 ପକେଟ ଲାଗିଯିବ ଆଜ୍ଞା।
0: 10-12 ପକେଟ 10 ଗ୍ରାମର 100ଟା ଗଛ, 1000 ଗଛ ଲାଗିଯିବ। 6000 ଗଛକୁ ତାର ଯତ୍ନ କରିବା ତ ବହୁତ ମାନେ କାଠିକର ପାଠ, ତାର ଯତ୍ନ କେମିତି ପଡ଼ି ନିଅନ୍ତି?
1: ଦେଖନ୍ତୁ, କଲରା ଚାଷରେ ବିଶେଷ ଯତ୍ନ କରିବା ପାଇଁ ପଡ଼େ ନାହିଁ, କାରଣ ଏ ଗଛଟା ପିତାଂଶ ଅଧିକ ଅଛି, ଇଏ ସହଜେ ହଠାତ୍ ପୋକ ଖାଇବେ ନାହିଁ ଆଜ୍ଞା। ନିହାତି ଯଦି ଜଳବାୟୁ ନିହାତି ଯଦି ଖରାପ ରହିଲା, ତାହେଲେ ପାଣିପାଗ ଯଦି ନିହାତି ଖରାପ ରହିଲା, ତାହେଲେ ପୋକ ଖାଇବେ, ନହେଲେ ବିଶେଷ ମାତ୍ରାରେ ପୋକ ଲାଗନ୍ତି ନାହିଁ। ଅନ୍ୟ ପନିପରିବାରେ ଯେମିତି ପୋକ ଲାଗିଯାଆନ୍ତି, ତା ହାର ଅନୁସାରେ କଲରା ଚାଷରେ କମ୍ ପୋକ ଲାଗନ୍ତି। ଏବଂ ଆଉ ଗୋଟିଏ ଏହାର ଭଲ ଗୁଣ ଅଛି, ଦେଖନ୍ତୁ, ଗାଈ ବଳଦ ଖାଇବେ ନାହିଁ,
0: ଯେହେତୁ ପିତାଂଶ ଅଛି,
1: ଯେହେତୁ ପିତାଂଶ ଅଛି, ଗାଈ ବଳଦ ଖାଇବେ ନାହିଁ।
0: ଆପଣଙ୍କୁ ବାଡ଼ ନଦେଲେ ବି ଚଳିଯିବ,
1: ବାଡ଼ ନଦେଲେ ବି ଚଳିବ,
0: ମାନେ ଦେଖାରଖା କରିବାଟା ବେଶୀ ଆବଶ୍ୟକ ପଡ଼ିବ
1: ନାହିଁ,
0: ସେ ଖର୍ଚ୍ଚ କମିଗଲା
1: ଆଜ୍ଞା।
0: ବାକି ଅଲଗା ଯାହା ଖର୍ଚ୍ଚ ଆପଣଙ୍କ ରହିଲା, ମଞ୍ଜିକି ଆଣିବା ବା ବିହନ ଆଣିବା, ସାର ଦେବା କିମ୍ବା ଜାଲି ଲଗେଇବା, ଏସବୁ ପାଇଁ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ
1: ଆଜ୍ଞା।
0: ତେବେ ଏଇ ଖରାଦିନରେ ଯେତେବେଳେ ଆମେ କଲରା ଚାଷ କରିବା, କେତେଥର ପାଣି ଦେବାକୁ ପଡ଼ିବ?
1: ପାଣି ଦେଖନ୍ତୁ, ଯେଉଁ ମୁଁ କହିଲି ଚିକିଟା ମାଟିଟା, ଚିକିଟା ମାଟିରେ ଅଧିକ ଦିନ ଆର୍ଦ୍ରତା ରହେ, ଯେଉଁଟା ମାନେ ପାଣି ଧରି ରଖିବାର ଶକ୍ତି ଅଧିକ ଦିନ ପର୍ଯ୍ୟନ୍ତ ରହିଥାଏ। ଚିକିଟା ମାଟି ବା କେଲୁଅ ମାଟିରେ ଆମକୁ 10-12 ଦିନରେ ଥରେ ପାଣି ଦେଲେ ଚଳିବ, କାରଣ ଏ ବର୍ଷର ପାଣିପାଗ ଦେଖନ୍ତୁ, ମାନେ 6-7 ମାସ ହେଲାଣି ବର୍ଷା ନାହିଁ, କାଳବୈଶାଖୀ ପ୍ରଭାବରୁ ଏବେ କାଁ ଭାଁ କେଉଁ ଜାଗାରେ କେମିତି ଟିକେ ବର୍ଷା ହେଉଛି, ନହେଲେ 6-7 ମାସ ହେଲାଣି ଆଦୌ ବର୍ଷା ନାହିଁ,
0: ନଥିଲା,
1: ବିଲକୁଲ ବର୍ଷା ହେଉନଥିଲା। ଏହି ପରିପ୍ରେକ୍ଷୀରେ 10-12 ଦିନରେ ନିହାତି ପାଣି ଦେବା ପାଇଁ ପଡ଼ିବ। ଏବଂ ଗୋଟିଏ କଥା ଆଜ୍ଞା, ଆମେ ଜମିରେ ପାଣି ଦେବା ସମୟରେ ମାନେ ଅଧିକ ପାଣି ସ୍ତର ରଖିବା ଉଚିତ ନୁହଁ,
0: ଯେତେ କମ୍ ରଖିବା ସେତିକି ଭଲ
1: ଆଜ୍ଞା। ପାଣି ସ୍ତର ଅଧିକ ରଖିଲେ ତା କ'ଣ, ସେ ଲଟି ବୁଡ଼ି ରହିବ, ସେ ଯେଉଁ ଫଳ କଷି ଲାଗୁଥିବ ସିଏ ବୁଡ଼ି ରହିବ, ତା ମୂଳ ବୁଡ଼ି ରହିବ, ଯାହାଫଳରେ ଅଧିକାଂଶ ମୂଳ ସଢ଼ିଯିବ, ସେ ଲଟି ଅଗ ଗୁଡ଼ା ମଧ୍ୟ ସଢ଼ିଯିବ, ପତ୍ର ସଢ଼ିଯିବ, ଏମିତି ଅନେକ ନଷ୍ଟ ହେବ। ତେଣୁକରି ଆମେ ଜମିଟା ଟିକିଏ ହାଲୁକା ଗଡ଼ାଣିଆ ଥିଲେ ଭଲ
0: ଭଲ ହେବ। ତେଣୁ ଏହି ସମୟରେ ଆପଣଙ୍କୁ ବେଶୀ ପାଣି ଦେବାକୁ ପଡ଼ିବ ନାହିଁ। ଆପଣ ଯଦି ଚିକିଟା ମାଟି ଯେଉଁ ଅଞ୍ଚଳରେ ଅଛି ସେ ଅଞ୍ଚଳରେ ଚାଷ କରୁଥିଲେ, ବାକି ବାଲିଆ ମାଟିରେ ତ ଆପଣଙ୍କୁ ପାଣି ପାଖାପାଖି 2-3 ଦିନରେ ଦେବାକୁ ପଡ଼ିବ
1: ଆଜ୍ଞା।
0: ତେବେ ଶେଷରେ ଖାଲି କୁହନ୍ତୁ, ଯେଉଁ ଚାଷୀ ଭାଇମାନେ ଚାଷ କରୁଛନ୍ତି ବା କଲରା ଚାଷ କରିବା ପାଇଁ ମନସ୍ଥ କରିଛନ୍ତି ବା କରୁଛନ୍ତି, ସେମାନେ କ'ଣ କ'ଣ ଦିଗ

0: ପ୍ରତି ବିଶେଷ ଭାବରେ ଯତ୍ନବାନ ହେବେ।
1: ଦେଖନ୍ତୁ, କହିବାର ଉଦ୍ଦେଶ୍ୟ ହେଉଛି ପ୍ରଥମେ ମାଟି ପରୀକ୍ଷା କରିବା ଉଚିତ। ମାଟି ପରୀକ୍ଷା ନ କଲେ ଆମେ ଅନ୍ଧଭଳିଆ ଚାଷ କଲେ କ୍ଷତି ସହିବା ନିଶ୍ଚିତ। ଆଉ ମାଟି ପରୀକ୍ଷା କଲା ପରେ ସେ କ୍ଷେତକୁ ଭଲ ଭାବରେ ଗୁଣ୍ଡ କରିକି ମାଟିଟା ଆମେ ହଳ କରିବା ଉଚିତ, ଯେଉଁଟାକି ରୋଟାଭେଟର ସାହାଯ୍ୟରେ ଆମେ ହଳ କରୁଛେ, ଯେମିତି ମାଟି ପୁରା ଗୁଣ୍ଡ ହୋଇଯାଉଛି, ସେଥିରେ ଆଦୌ ଢେଲା ଅଂଶ ରହିବ ନାହିଁ। ୟାପରେ ଆଉ ଗୋଟିଏ ଜିନିଷ ଗୁରୁତ୍ୱ ଦେବା ଉଚିତ ଯେ ଭଲ କିସମର ବିହନ, ଯଦି ଆପଣ ଧରନ୍ତୁ ଖୋଲା ବଜାରରେ ଯେମିତି ମିଳୁଛି ଶସ୍ତାବାଲା ମଞ୍ଜି, 100 ଟଙ୍କାରେ 100 ଗ୍ରାମ ମଞ୍ଜି ବି ମିଳୁଛି,
0: 100 ଟଙ୍କାରେ 100 ଗ୍ରାମ ବି
1: 100 ଗ୍ରାମ ମଞ୍ଜି ବି ମିଳୁଛି, କିନ୍ତୁ ଭଲ କ୍ୱାଲିଟିର ମଞ୍ଜି ବିହନଟା ଯଦି ଆପଣ ଉନ୍ନତ ଧରଣର ଲଗେଇଲେ କ୍ଷେତରେ, ତାହେଲେ ଆପଣ ବେନିଫିଟ୍ ନିଶ୍ଚିତ ଭାବରେ ପାଇପାରିବେ।
0: ଯେମିତିକି ଆମ ଚାଷୀ ଭାଇମାନେ କହୁଛନ୍ତି, ବର୍ତ୍ତମାନ ଯେତେ ଚାଷ କଲେ ବି ଲାଭ ହେଉନି, ଆମେ ଯଦି ପ୍ରକୃତରେ ଭଲ ବିହନ ଚୟନ କରିଥିବା ଏବଂ ଉଚିତ ଦିଗକୁ ନେଇ ଉଚିତ ମାର୍ଗରେ ଆମେ ଯଦି ଚାଷ କରିବା, ନିଶ୍ଚିତ ରୂପେ ଲାଭ ଅଛି।
1: ଆଜ୍ଞା,
0: ତେବେ ବହୁତ ଭଲ କଥା ଆପଣଙ୍କର, ଏତେ ଶିକ୍ଷଣୀୟ କଥା ଆଜି ଆମର ଯେଉଁ ଚାଷୀ ଭାଇମାନେ ଶୁଣୁଛନ୍ତି, ଆପଣଙ୍କୁ ନିଶ୍ଚିତ ରୂପେ ମନେ ରଖିବେ ଏବଂ ତାଙ୍କ ଚାଷ କାମରେ ଲଗେଇବେ ବୋଲି ଆଶା କରିବା। ତେବେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରହୁଛୁ, ନମସ୍କାର।
1: ନମସ୍କାର।
2: ଶୁଣିଲେ ତ ଗୁରୁଚରଣ ବାବୁ କେତେ ଭଲ ଭାବରେ ବୁଝେଇଦେଲେ ଯେ କଲରା ଚାଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କିପରି ଭାବରେ କରିବା, ଏବଂ କଲରା ଚାଷଟା ହେଉଛି ବିଶେଷ ଭାବରେ ଲାଭଜନକ ଚାଷ, କାହିଁକି ନା କଲରା ଚାଷକୁ ସିଏ ଯେମିତି କହିଲେ ଆପଣଙ୍କୁ ବିଶେଷ ଭାବରେ ଯତ୍ନ ନେବାକୁ ପଡ଼ିବନି, କାରଣ ଏହା ଏକ ପିତା ଅଂଶ ଥିବା ଚାଷ, ତେଣୁ ଏଥିରେ ବେଶୀ ରୋଗ ପୋକ ଦେଖାଯାଏ ନାହିଁ, ଏବଂ ବିଶେଷ ଭାବରେ ଏଥିପାଇଁ ମଧ୍ୟ ବାଡ଼ ଦେବାର ବେଶୀ ଯତ୍ନ କରିବା ଆପଣଙ୍କୁ ଆବଶ୍ୟକ ପଡ଼ିବ ନାହିଁ। ତେଣୁ ତାଙ୍କର ଏହି କଥାକୁ ଆପଣ ଦୃଷ୍ଟିରେ ରଖନ୍ତୁ ଏବଂ କଲରା ଚାଷ କରନ୍ତୁ। ତେବେ ଆଜି ତ ସମୟ ହୋଇଗଲାଣି, ରାଜ୍ୟର କାର୍ଯ୍ୟକ୍ରମକୁ ଏଇଠି ରଖିବା, ଉଠିବା ତାହେଲେ ଯିବା। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ବିଶୁ ଭାଇର ଜୁହାର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ନିବେଦନ କରୁଛୁ ଦାସକାଠିଆ, ପରିବେଷଣ କରୁଛନ୍ତି ଶିଳ୍ପୀ ସନାତନ ରଣା ଏବଂ ସାଥୀ।

0: ହେ
1: ପୁଣି ହେଲା କ'ଣ?
0: କ'ଣ ହେଲା?
1: ଦ୍ରୋଣଙ୍କର ବଗନ ଯିବାକୁ ଅର୍ଜୁନ ହସ୍ତର ବେଦ ବ୍ୟାସ ଉପଦେଶ
0: ସେ କଲେ ସ୍ୱୟଂବର,
1: ଏହା ଜାଣି ହସ୍ତିନାକୁ ଗଲେ ଦେବରାଜ
0: ହାଁ।
1: ସ୍ୱୟଂବରକୁ।

0: କରି ବଡ଼ପଣ ଯିବେ କୁରୁ ରାଣ ଜୟ ରାମ ରାମ ରାମ ରାମ ହେ
1: ଦ୍ରୌପଦୀଙ୍କର ସ୍ୱୟଂବରକୁ ଯିବା ପାଇଁ
0: ଦୁର୍ଯ୍ୟୋଧନ
1: ସଜ ହେଲେ
0: ଆଉ
1: ହେଲାଣି କଣ ଆଜ୍ଞା କୃଷ୍ଣକୁ

0: ତ ବଂଶ ବୁଝାଇଛି ଆଜ୍ଞା,
1: କେଉଁଠୁ ଆସିଲେ?
0: ତେଣୁ କରି ଗୋଟିଏ କଥା,
1: ହଁ
0: କୌରବେ ନିଶ୍ଚିନ୍ତ ରହିଲେ ମଳେ ତ ପାଣ୍ଡବେ,
1: ହଁ
0: ଏଣୁ କରି ଗୋଟେ କାମ କରିବା।
1: କେଉଁ କାମ?
0: କେଉଁ କାମଟା କି?
1: ହଁ
0: ବ୍ୟାସ କହୁଛନ୍ତି ଏ ମନଭେଦି ସରକୁ ଧରି
1: ଆଚ୍ଛା
0: ଆସ୍କନ୍ଦବନରେ ପାଣ୍ଡବ ପାଞ୍ଚ ଭାଇ ଅଛନ୍ତି,
1: ହଁ
0: ତାଙ୍କୁ ଭେଟ କରିବା,
1: ଯାଇ ପହଞ୍ଚିବା। ଆଉ
0: ଆନନ୍ଦ ହୋଇ ସେ ମୁନି ବେଗେ ଚଳି ଗଲେ
1: ରାମ ରାମ ହେ
0: ଆସ୍କନ୍ଦବନ।

0: ସମସ୍ତେ ଏକତ୍ରିତ ହେଇଗଲେ।
1: ହଁ
0: ଏ
1: ହଁ
0: ଏକତ୍ରିତ ହେଇ ସେତେବେଳେ ପହଞ୍ଚନ୍ତି
1: ଆହା
0: ଦ୍ରୌପଦୀ ଦେଖିଲେ
1: ହଁ ହଁ
0: ସଭା ଲାଗୁ କରିବା।
1: ହଁ
0: ଏଇ ସମୟରେ ହେଲା କ'ଣ,
1: ଆଚ୍ଛା
0: ଦାସୀ ମାନଙ୍କୁ କହିଲେ
1: ହଁ
0: ଦାସୀ
1: ସମସ୍ତେ ଏକତ୍ର ହୋଇ ଝିଅକୁ ଭଲ ବେଶ କରିକି ସଭାକୁ ଆଣ ଆଉ
0: ଆଣ।
1: ହଁ
0: ତେଣୁ ବେଶଭୂଷା ହୋଇ
1: ହଁ
0: ଦ୍ରୌପଦୀକୁ ସଭାକୁ ଆଣିବା ପାଇଁ ଆଜ୍ଞା ହେଇଗଲା।
1: ଆଚ୍ଛା
0: ବେଶଟି ତ କରିଛନ୍ତି
1: ହଁ।

0: ଭଞ୍ଜେଲେ ଖୋଜନ୍ତି କ'ଣ?
1: ହଁ,
0: କି ତୈଳ ତା ମର୍ଦ୍ଦନ କରିଛନ୍ତି?
1: ଭଲ ସୁବାସିତ ଅତର ତୈଳ ଆଉ, ଭଲ ତୈଳ ଆଉ।
0: ଶୁଣେ,
1: ହଁ।

0: ପଦନା
1: ଆଉ ଜଣେ କହିଲା
0: ହଁ
1: ଦୁଇ ତିରି ଛଅ
0: ମୋ
1: ଦେଖିଲୁ
0: ମନ ରହିଲା ଲାଖି
1: ଦୁଇ ଚୁ ଆଠ ଗଭାରେ
0: ହଉ
1: ପଶିଥିଲା ରେ ଦୁଇ
0: ଦୁଇ କେ ଦୁଇ ବଦନା
1: ଏତିକି ନୁହେଁ
0: ଆଉ
1: ଆଉ ଭାବିଲେ ଜଣେ ରାଜା
0: କ'ଣ
1: ଦୁଇ ପଞ୍ଚା ଦଶେ ତାର ଦିଶନ୍ତା କେଡ଼େ
0: ଏ ସୁନ୍ଦର
1: 212 ନେତ୍ରୀ ଦୁଇ
0: 212 ନେତ୍ରୀ
1: ମୋତେ
0: ହଁ
1: କାହିଁ ଦେଲା ରେ
0: ଦୁଇ କେ ଦୁଇ ବଦନା
1: ଖୁଣ୍ଟିଆ ଶବଦରେ ରାଜାମାନଙ୍କର ମନକୁ କିଣି ଦେଉଛନ୍ତି
0: ଓହୋ
1: ଦ୍ରୌପଦୀ ମେଢ଼ ଉପରକୁ ଚାଲିଗଲେ
0: ହଁ
1: ପୁଣି ସମସ୍ତଙ୍କ ଉଢ଼ାଣରେ ରହି
0: ହଁ
1: ଦ୍ରୌପଦୀ ସଭାକୁ ଲକ୍ଷ୍ୟ କଲେ
0: ଆଚ୍ଛା
1: ଏ
0: ହଁ
1: ଦ୍ରୌପଦ କହୁଛନ୍ତି
0: କ'ଣ ମଲି
1: ସମସ୍ତଙ୍କୁ ଚାହିଁ ଦ୍ରୌପଦ ଭାଷନ୍ତି ବଚନ
0: ହଁ
1: ଏକ ମନ ହୋଇ ଶୁଣ ହେ ଯେତେକ ରାଜା
0: ଜଗଣ
1: ଏ ମୋହର ମାନଙ୍କୁ ଫେଡ଼ ସକଳ

0: ବ୍ୟାଙ୍କ ଡାକିଲୁ
1: ହଁ
0: ଦ୍ରୌପଦୀ ଦୂତ ଦେଲେ
1: ହଁ
0: ତୁ ହୋଇ ତାଣି ମନ୍ତେ କରିଅଛି ସ୍ୱୟଂବର
1: ଆଛା
0: ଅଛି ଯେ ଗୋଟିଏ ସତ୍ୟ
1: ବ୍ରତ ଟି ମୋହର
0: ବୋଳ ନ କରିବ
1: ହଉ
0: କେଉ ଲାଖ କୁ
1: ବିନ୍ଧିବ
0: ସରବର୍ଷ ନ ମତେ
1: ହଉ
0: ମୋର କନ୍ୟା
1: ବିଭା ହେବ
0: ଖର ବିଧାନ କହୁଅଛି ମୁଇଁ
1: ହଁ
0: ଶୁଣ ସକଳ ରୂପ ତିହେ ଧୀରେ ମନ ଦେଇ
1: ଆଚ୍ଛା
0: ଦେବ ତାଳ ସାତ ତାଳ ଉପରେ
1: ମିନ
0: ତାର ତଳେ ଚକ୍ର ଘୁରେ
1: ଘନ ଘନ
0: ଆଉ ଭୂମିରେ ଅଛି ଭୂମିରେ ଅଛି ଜଳ ଘଟ ଗୋଟିଏ
1: ଆହା
0: କତୁରୀ ପ୍ରମାଣ ପଟା
1: ଗୋଟେ ଓ ସାର
0: କେବଳ ଧନ୍ଧରୁ ଉଠିବ
1: ପଟାର
0: ଉପରକୁ ଗଣ୍ଠି ମୁଠି
1: ତଳେ ଦେଇ ଦୃଷ୍ଟି
0: ବିନ୍ଧିବ ମାସ ବାମ
1: ଚକ୍ଷୁ ଯିବ ଫୁଟି ମୁନ ଝଲକିବ ବିନ୍ଧିବ
0: ତାହାକୁ ଝିଅ ପୁଅଟା କରି
1: ପ୍ରଦାନ
0: ଉତ୍ତରଣ ଦେଲେ ଲକ୍ଷ
1: ରାଜନ ରାମ ଯେ ରାମ ରାମ ଯେ ହରି ରାମ
0: କଥାକୁ ଶୁଣିବା ମାତ୍ର
1: ହଁ ହଁ
0: କାହାରି କଣ୍ଠ ଫିଟିଲା ନାହିଁ
1: ନା ନା
0: ସମସ୍ତେ ଠରାଠୁରି ହେଲେ
1: କିଏ ଏତେ କଷ୍ଟ କରିବ
0: କତୁରୀ ପ୍ରମାଣ ପଟା ପରେ
1: ହଁ
0: କିଏ ଉଠିବ
1: ହେ ମାଛର ଆଖିକୁ ଲକ୍ଷ୍ୟ କରିକି ବିନ୍ଧିବ କନ୍ୟାକୁ ବିବାହ ହବ
0: ଏତେ ବଡ଼ ଅଡୁଆ କଥା ହେଇଗଲା ଏଣୁ କରି ବସି ସମସ୍ତେ ଚିନ୍ତା କରୁଛନ୍ତି
1: ଆଚ୍ଛା
0: ହେ ହଁ

0: ସେତେବେଳେ ହେ ରାମ ଯେ ରାମ ହରି ଗୋବିନ୍ଦ ରାମ,
1: ପାରୁ ବାହନ ପାରୁତ ବିନ୍ଧିଲା
0: ସେହି କାଳେ ହେ ରାମ ଯେ ରାମ ହରି ଗୋବିନ୍ଦ ରାମ।
1: ମୈତ୍ରେ
0: ହଁ
1: ଆପଣ ଆଗୁଆ ରହନ୍ତୁ,
0: ଆହା
1: ତାହା ଶୁଣି ସଭା ମଧ୍ୟରୁ ଦୁର୍ଯ୍ୟୋଧନ ଉଠିଲେ,
0: ହଁ
1: ଏଭଳି ମହାଲାଖକୁ ବିନ୍ଧିବି ବୋଇଲେ,
0: ହଉ
1: ତେଣେ ଦେଖି ଦୃଷ୍ଟି ପଡ଼ିଗଲା
0: ଆଚ୍ଛା
1: ଦ୍ରୌପଦୀଙ୍କର। ଦ୍ରୌପଦୀ ପଚାରୁଛନ୍ତି କେସିନୀ,
0: ହଁ
1: ଏ ରାଜ ଜଣକ କିଏ?
0: ଇଏ କିଏ ଏ ଜଣକ?
1: କେସିନୀ କହୁଛନ୍ତି ଯେ ଦୁର୍ଯ୍ୟୋଧନ ସମବଂଶୀ
0: ଓହୋ
1: ମୋ ସତେକ ସ୍ୱଦର ମହାବଳିଷ୍ଠ ଅଟନ୍ତି।
0: ଓହୋ
1: ଆଗ ଶଙ୍ଖ ନିଧି ପଦ୍ମ ନିଧି କର ବିରାଜ,
0: ହେ ରାମ ଯେ ରାମ ହରି ଗୋବିନ୍ଦ ରାମ,
1: ଚଳନ୍ତେ ସୁବର୍ଣ୍ଣ ପଦ୍ମ ପୃଥିରେ
0: ଫୁଟ, ହେ ରାମ ଯେ ରାମ ହରି ଗୋବିନ୍ଦ ରାମ।
1: ଏପରି ରାଜା ଆଉ କେହି ନାହିଁ
0: ପୃଥିବୀରେ, କେହି ନାହିଁ।
1: ଗୋଟିଏ କଥା,
0: ହଁ
1: ପିତା ମାତାଙ୍କୁ କେବେ ନମସ୍କାର କରେ ନାହିଁ।
0: ଓହୋ
1: ପାଣ୍ଡବଙ୍କର ବଂଶ ଯତୁ ଘରେ ମାରିଛି,
0: ହଁ
1: ଏହା ଶୁଣି ଦ୍ରୌପଦୀ

0: ଗଲା ଅନାଇ
1: ଦ୍ରୌପଦୀ ମୁଖ ଦେଖି
0: କାମେ ହେଲା
1: ବାଇ
0: ବାଇ ପଥ ହେଲା ବଣା ଦେଖିଲା ସେ କନ୍ୟା ପାରିଲା ବାରି କରେ ତାଳି ମାରି ମାନ ଗୋବିନ୍ଦ ବୋଲୁ ଅନ୍ଧ ରାମ ଯେ ରାମ ରାମ ଯେ ହରି ହରି ରାମ
1: ତୁପଟା କେମିତି ଭଲ ହେବ ରେ
0: ଆଚ୍ଛା ଆଚ୍ଛା
1: ମହାଲଜିଆରେ ପଡିଗଲେ
0: ହଁ
1: ତାପରେ ହେଲା କଣ
0: ହଁ ହଁ
1: ମଗ ରାଜା ଅଟେ ଜରା
0: ଛନ୍ଦ
1: ତଳେ ଥାଇ
0: କଲା ବାହାନା ଦହ
1: ଧାମେ
0: କାର କରି ହସ୍ତ ମାରି ଦେଖ ମହାଲାଖ
1: ଦ୍ରୌପଦୀ ବୋଇଲେ ଗୋବିନ୍ଦ ପାରିବ
0: ହଁ
1: ସତ ହୋଇଥିବ ପୁଣି ମୋର
0: ହେବ ରାମ ଯେ ରାମ ରାମ ଯେ
1: ଏଇ କଥାରେ ଯଦି ପ୍ରକୃତ ଧର୍ମ ଥିବ
0: ହଁ
1: ଏ ମଧ୍ୟ ପିନ୍ଧି ପାରିବ ନାହିଁ
0: ନା ନା
1: ଏହିପରି ଗଲେ ଗୋଟି ଗୋଟି ଲକ୍ଷେ
0: ରାଜା ହେ ରାମ ଯେ ରାମ ହରି ଗୋବିନ୍ଦ ରାମ
1: କେହି ମାତ୍ର ପିନ୍ଧି ପାରିଲେ ନାହିଁ
0: ନା ନା
1: ସମସ୍ତେ ଲଜ୍ଜା ହରି ବସିଛନ୍ତି
0: ହଁ
1: ଏଇ ସମୟରେ
0: ହଁ
1: ବଳରାମଙ୍କୁ କୃଷ୍ଣ ପଚାରିଲେ
0: କଣ
1: ପଚାରିଲେ
0: ହଁ
1: ଭାଇ
0: ହଁ
1: ଏ ସଭା ତ ଲାଗିଛ
0: ହଁ
1: କେହି ତ ପିନ୍ଧିଲେ ନାହିଁ
0: ନା
1: ଏ ଲାଖ ପିନ୍ଧିବ କିଏ
0: ଆଚ୍ଛା
1: ହେ
0: ହଁ
1: ବଳରାମ କହୁଛନ୍ତି
0: ହଁ
1: ଏ

0: ସେ
1: କହିଲେ
0: ହଁ
1: ଏ ଦୃଷ୍ଟି ଭେଦି କର୍ଣ୍ଣ ବିନ୍ଧିବ କିନ୍ତୁ କନ୍ୟାଟାକୁ ଦୃଷ୍ଟି ଧରଣ
2: ଶୁଣିଲେ ଲୋକଗୀତ କ୍ରମରେ ଦାସକାଠିଆ ପରିବେଷଣ କଲେ ଶିଳ୍ପୀ ସନାତନ ଖଟୁଆ ଏବଂ ସାଥୀ ଶ୍ରୋତାବନ୍ଧୁ ଆଜି ବିଜୁଳି ଏବଂ ଘଡ଼ଘଡ଼ି ପାଇଁ ରାତି 9:21 ରାତି 10:07 ପର୍ଯ୍ୟନ୍ତ ଆମେ ଆମ କାର୍ଯ୍ୟକ୍ରମ ଶୁଣାଇପାରିନାହୁଁ, ସେଥିପାଇଁ ଦୁଃଖିତ। ଆକାଶବାଣୀ କେନ୍ଦୁଝର ଏଥର ରୂପେଲି ପର୍ଦ୍ଦାର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ସିନେ ତରଙ୍ଗ। ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀର ଏଇ ସୁରିଲା ଆସର ସିନେ ତରଙ୍ଗକୁ ଆପଣମାନଙ୍କୁ ଜଣାଉଛୁ ଆମର ଆନ୍ତରିକ ସ୍ୱାଗତ ଏବଂ ଅଭିନନ୍ଦନ। ରୂପେଲି ପର୍ଦ୍ଦାର ଗୀତମାନେ କେବଳ ସ୍ୱର ନୁହେଁ, ସେଥିରେ ରହିଛି ପ୍ରେମ, ବେଦନା, ହସ, ଅଭିମାନ ଓ ଜୀବନର ଅନେକ ଅନୁଭବ। ଚଳଚ୍ଚିତ୍ରର କାହାଣୀକୁ ଯେପରି ଅଭିନୟ ଜୀବନ୍ତ କରେ, ଠିକ୍ ସେମିତି ଗୀତ ତାହାକୁ ଦେଇଥାଏ ହୃଦୟର ସ୍ପନ୍ଦନ। ଆଜିର ସିନେ ତରଙ୍ଗରେ ଆମେ ଆପଣଙ୍କୁ ଶୁଣାଇବାକୁ ଯାଉଛୁ ହାସ୍ୟ, ପ୍ରେମ ଓ ପାରିବାରିକ ଜୀବନରେ ଭରପୁର ହିନ୍ଦୀ ଚଳଚ୍ଚିତ୍ର ବିବି ନମ୍ବର 1 ଲୋକପ୍ରିୟ ଗୀତଗୁଡ଼ିକ। ହଁ ଶ୍ରୋତା ବନ୍ଧୁ,

ଏବେ ଶୁଣିବା ମଧୁର ପ୍ରେମର ଭାବନାରେ ଭରିଥିବା ଗୀତ ଇଶ୍କ ସୋନା ହେ। ଏହି ଗୀତରେ ସ୍ୱର ତୋଳିଛନ୍ତି ଶିଳ୍ପୀ ଶଙ୍କର ମହାଦେବନ ଓ ହେମା ସରଦେଶାଇ।